ପରବର୍ତ୍ତୀ କଣ୍ଠଶିଳ୍ପୀ ଗୀତିସୁଧା ମେହେର, ତାଙ୍କ କଣ୍ଠରେ ପୁରାତନ ରଚନା।

ଶେଷ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା ଆକାଶବାଣୀ ବଲାଙ୍ଗୀର। ଶୁଣନ୍ତୁ ଆଜିର ଭାବନା, ଉପସ୍ଥାପନା ମନୋଜ କୁମାର ପୂଜାରୀ।

ପ୍ରାକ୍ ସୋକ୍ରେଟେସୀୟ ସମୟର ପ୍ରସିଦ୍ଧ ଗ୍ରୀକ୍ ଦାର୍ଶନିକ ହେରାକ୍ଲାଇଟସ୍‌ଙ୍କ ଯୁଗାନ୍ତକାରୀ ବଚନ ହେଲା, ତମେ ସେହି ସମାନ ନଦୀକୁ ଦୁଇଥର ପ୍ରବେଶ କରିପାରିବ ନାହିଁ। ୟୁ କ୍ୟାନ୍ ନଟ୍ ଷ୍ଟେପ୍ ଇନ୍ ଟୁ ଦ ସେମ୍ ରିଭର୍ ଟ୍ୱାଇସ୍। ପ୍ରଥମ ଥର ଆମେ ଯେଉଁ ନଦୀକୁ ପ୍ରବେଶ କରୁ, ଦ୍ୱିତୀୟ ଥର ପ୍ରବେଶ କଲା ସମୟରେ ସେହି ନଈରେ ଅନେକ ଜଳ ପ୍ରବାହିତ ହୋଇସାରିଥାଏ। ତେଣୁ ଆମେ ଯଦିଓ ଭାବୁ ଏହା ସେହି ଗୋଟିଏ ନଦୀ, ବାସ୍ତବରେ ତାହା ନୁହେଁ। ପ୍ରତିନିୟତ ପରିବର୍ତ୍ତନଶୀଳ ଏ ଜଗତକୁ ଲକ୍ଷ୍ୟ କରି ଦାର୍ଶନିକ ହେରାକ୍ଲାଇଟସ୍‌ଙ୍କ ଏହି ପ୍ରସିଦ୍ଧ ଉକ୍ତି। ସାମାନ୍ୟ ସଚେତନ ହୋଇ ଏହି ବିରାଟ ସୃଷ୍ଟିକୁ ଲକ୍ଷ୍ୟ କଲେ ଆମେ ସ୍ପଷ୍ଟ ଭାବରେ ଦେଖିପାରିବା ଯେ କ୍ରିୟାଶୀଳ ଅବସ୍ଥା ହେଉଛି ଏ ଜଗତର ସନାତନ ନିୟମ। ଚନ୍ଦ୍ର, ସୂର୍ଯ୍ୟ, ଗ୍ରହ, ନକ୍ଷତ୍ର ମହାକାଶରେ ନିଜସ୍ୱ ନିୟମରେ ଗତିଶୀଳ। ପୃଥିବୀରେ ନଦୀ ସମୂହ ସାଗର ଅଭିମୁଖେ ପ୍ରବାହମାନ। କ୍ଷୁଦ୍ର ଘାସରୁ ନେଇ ବିରାଟକାୟ ବୃକ୍ଷମାନଙ୍କ ପର୍ଯ୍ୟନ୍ତ ଆକାଶ ଛୁଇଁବାକୁ ତତ୍ପର। କ୍ଷୁଦ୍ର ବୀଜଟିଏ ମହାତୃମରେ ରୂପାନ୍ତରିତ ହେବାର ଯାତ୍ରାରେ ଗତିଶୀଳ। ପକ୍ଷୀ ଶାବକଗଣ ସେମାନଙ୍କ ନୀଳର ସୀମିତ ପରିସୀମାରୁ ବାହାରି ଅନନ୍ତ ଆକାଶକୁ ଛୁଇଁବାର ଚେଷ୍ଟାରେ ପ୍ରୟାସରତ। ଜୀବନର ଏହି ସନାତନ ପ୍ରବାହକୁ ସମର୍ଥନ କରି ଐତରେୟ ବ୍ରାହ୍ମଣରେ କୁହାଯାଇଛି, ଚରୈବତୀ ଚରୈବତୀ, ଚାଲୁଥାଅ ଚାଲୁଥାଅ। ମଣିଷ ଜୀବନରେ ବାଲ୍ୟ, କୈଶୋର, ଯୌବନ ଭଳି ବାର୍ଦ୍ଧକ୍ୟ ମଧ୍ୟ ଏକ ସ୍ୱାଭାବିକ ଅବସ୍ଥା। ବୟସର ଏହି ସୋପାନରେ କ୍ରିୟାଶୀଳତାକୁ ଜାରି ରଖିବା ହେଉଛି ମଣିଷ ଜୀବନର ବିରାଟ ଆହ୍ୱାନ। ବୃଦ୍ଧାବସ୍ଥାର ଅର୍ଥ ଅତୀତର ସ୍ମୃତିକୁ ଆଶ୍ରୟ କରି ମୃତ୍ୟୁକୁ କେବଳ ଅପେକ୍ଷା କରିବା ନୁହେଁ ବୋଲି ଆଧୁନିକ ମନସ୍ତତ୍ତ୍ୱବିତ୍ମାନଙ୍କ ମତ। ପୁନଶ୍ଚ ସେମାନଙ୍କ ମତରେ ଜୀବନର ମହାନ ଯାତ୍ରାରେ ମଣିଷ ଶେଷ ପର୍ଯ୍ୟନ୍ତ କର୍ମଠ ଏବଂ କ୍ରିୟାଶୀଳ ରହିପାରେ ଯଦି ତାର ଇଚ୍ଛାଶକ୍ତି ଏବଂ ସକାରାତ୍ମକ ଦୃଷ୍ଟିକୋଣ ରହିଛି। ଜୀବନର ପ୍ରୟୋଗଶାଳାରେ ନାନାଦି ପରୀକ୍ଷା ନିରୀକ୍ଷା କରିସାରିଥିବା ତଥା ବ୍ୟାପକ ଅନୁଭୂତିରୁ ଅର୍ଜିତ ଜ୍ଞାନ ଦ୍ୱାରା ବୈଜ୍ୟେଷ୍ଠ ଗୁଣ ଯେଉଁ ଦିଗଦର୍ଶନ ଦେଇପାରିବେ ତାହା ଅନ୍ୟମାନଙ୍କ ପକ୍ଷରେ ସମ୍ଭବ ନୁହେଁ। ଜୀବନର ପ୍ରବାହମାନ ସ୍ରୋତରେ କ୍ରିୟାଶୀଳତାକୁ ଜାରି ରଖିବାରେ ବାର୍ଦ୍ଧକ୍ୟ ଏକ ବାଧା ନୁହେଁ ବୋଲି ଅଗଣିତ ପ୍ରମାଣ ରହିଛି। ଆମ ଦେଶର ତଥା ପାଶ୍ଚାତ୍ୟ ଜଗତର ଅନେକ ମହାପୁରୁଷଙ୍କ ଜୀବନକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ବୃଦ୍ଧାବସ୍ଥା ସେମାନଙ୍କ କର୍ମକ୍ଷେତ୍ରକୁ ପ୍ରଭାବିତ କରିପାରିନଥିଲା। ଗ୍ରୀକ୍ ଦାର୍ଶନିକ ସୋକ୍ରେଟିସ୍, ପ୍ଲାଟୋ, କବି ହୋମର, ବୈଜ୍ଞାନିକ ଗାଲିଲିଓ, ଏଡିସନ୍, କୋପରନିକସ୍, ଆଇନଷ୍ଟାଇନ୍, ମାଇକେଲ ଆଞ୍ଜେଲୋ, ନାଟ୍ୟକାର ବାନାଟ୍ସ, ରୁଷିଆର ଋଷି ପ୍ରତିମ ଲେଖକ ଟଲଷ୍ଟୟ ଜୀବନର ଶେଷ ପର୍ଯ୍ୟନ୍ତ ରହିଥିଲେ ନିଜସ୍ୱ କ୍ଷେତ୍ରରେ ସକ୍ରିୟ। ଆମ ଦେଶରେ ମଧ୍ୟ ଉଦାହରଣର ଅଭାବ ନାହିଁ। ମହାତ୍ମା ଗାନ୍ଧୀ, ଦାଦାଭାଇ ନାରୋଜୀ, ରବୀନ୍ଦ୍ରନାଥ, ଏନି ବାସାନ୍ତ, ସରୋଜିନୀ ନାଇଡୁ ପ୍ରଭୃତି ଅନେକ ତୁଙ୍ଗ ବ୍ୟକ୍ତିତ୍ୱଙ୍କ ପାଇଁ ବାର୍ଦ୍ଧକ୍ୟ ନଥିଲା ଏକ ବନ୍ଧନ। ସୃଜନଶୀଳତା ସହିତ ଜଡ଼ିତ ବ୍ୟକ୍ତିମାନଙ୍କୁ ବୟସ ସହଜରେ ଛୁଇଁପାରୁନଥିବାର ନଜିର ରହିଛି। ଶିଖିବାର ଇଚ୍ଛା ମଣିଷକୁ କ୍ରିୟାଶୀଳ ଏବଂ ସକ୍ରିୟ ରଖିବାରେ ସାହାଯ୍ୟ କରେ ବୋଲି ପ୍ରମାଣିତ ହୋଇଛି। 17 ବର୍ଷରେ ଶିଖିବାର ଯୋଗ୍ୟତା ଯାହା, 70 ବର୍ଷରେ ମଧ୍ୟ ତାହା ବୋଲି ବର୍ତ୍ତମାନ ଗବେଷଣାରୁ ପ୍ରମାଣିତ ହେଲାଣି। ଆମ ଦେଶର ଅଭିନୟ ଏବଂ ସାହିତ୍ୟ ଜଗତର ଦୁଇଜଣ ଅତି ଲୋକପ୍ରିୟ ବ୍ୟକ୍ତି ହେଲେ ଚିର ସବୁଜ ଅଭିନେତା ଦେବାନନ୍ଦ ଏବଂ ହାସ୍ୟବ୍ୟଙ୍ଗର ସମ୍ରାଟ ସର୍ଦ୍ଦାର ଖୁସବନ୍ତ ସିଂ। 1915 ଜନ୍ମିତ ଖୁସବନ୍ତଙ୍କ ମୃତ୍ୟୁ ହୋଇଥିଲା 2014। ଆଉ ବର୍ଷେ ବଞ୍ଚିଥିଲେ ହୋଇଥାନ୍ତେ ସିଏ ଶତାୟୁ ପୁରୁଷ। 90 ବର୍ଷ ପରେ ମଧ୍ୟ ସାହିତ୍ୟ ସାଧନାରେ ସକ୍ରିୟ ଥିବା ଖୁସବନ୍ତଙ୍କ ଶେଷ ପୁସ୍ତକ ପ୍ରକାଶ ପାଇଥିଲା 2013। ସେତେବେଳେ ତାଙ୍କ

1998। ଠିକ୍ ସେଭଳି ବୟସର ବାଧାକୁ ବେଖାତିର କରିଥିବା ଅନ୍ୟ ଜଣେ ମଣିଷ ହେଲେ ଚିରସବୁଜ ଅଭିନେତା ଦେବାନନ୍ଦ। 1923 ଜନ୍ମ, ମୃତ୍ୟୁ 2011। ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ସକ୍ରିୟ ଭାବରେ ଅଭିନୟ ସହିତ ଜଡ଼ିତ ଥିଲେ ଦେବାନନ୍ଦ। ତାଙ୍କ ନିର୍ଦ୍ଦେଶିତ ଶେଷ ଫିଲ୍ମ ଚାର୍ଜସିଟ୍ ମୁକ୍ତିଲାଭ କରିଥିଲା 2011, ଯେଉଁ ବର୍ଷ ସେ ଦୁନିଆରୁ ବିଦାୟ ନେଲେ। ଅର୍ଥାତ୍ 88 ବୟସରେ ସେ ଥିଲେ ବ୍ୟସ୍ତ ନିର୍ଦ୍ଦେଶକ। ଏଭଳି ଅନେକ ଦୃଷ୍ଟାନ୍ତ ରହିଛି ଆମ ସାମ୍ନାରେ, ଯେଉଁଠି ପ୍ରମାଣିତ ହୋଇଛି ବାରମ୍ବାର ଯେ ସମୟର ଯେ କେବଳ ମଣିଷକୁ ହରାଇବାର କ୍ଷମତା ରହିଛି ତାହା ନୁହେଁ, ମଣିଷର ବି ସମୟକୁ ହରାଇ ପାରିବାର ରହିଛି ଦକ୍ଷତା।

ଶୁଣୁଥିଲେ ଆଜିର ଭାବନା ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 507।

ଭିକ୍ଷୁକ ବ୍ରାହ୍ମଣ ଉପଲବ୍ଧି କରିଛି ଯେ ମନ ହିଁ ଜୀବର ଜନ୍ମ ମୃତ୍ୟୁ ପ୍ରବାହ ରୂପ ସଂସାର ଚକ୍ର ପ୍ରବର୍ତ୍ତିତ କରିଥାଏ। ମନ ସଂଯମ ବଳରେ ହିଁ ମନ ସଂଜାତ ସୁଖ ଦୁଃଖରୁ ପରିତ୍ରାଣ ମିଳିବ। ସ୍ୱହସ୍ତରେ ନିଜର ଜୀଭ କାଟିବା ଯାହା, ମନ ସଂଯମ ଅଭାବରେ ନିଜେ ଦୁଃଖ ପାଇବା ତାହା। ବ୍ରାହ୍ମଣ ମନ ସଂଯମ ପୂର୍ବକ ଅବଶେଷରେ ଭଗବାନଙ୍କ ପ୍ରସାଦରୁ ପରମ ପଦ ପାଇଛନ୍ତି।

ପ୍ରଚାର କଲୁ ଅତିଗୁଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ଭାଗ ଥିଲା 507। କଣ୍ଠଶିଳ୍ପୀମାନେ ଥିଲେ ରାମହରି ଦାସ, ସାଗରିକା ମହାନ୍ତି ଏବଂ ପଦ୍ମାବତୀ ଦ୍ୱିବେଦୀ। ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନ ସୁହାସ ମହାନ୍ତି। ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ସକାଳ 6:45 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ଶ୍ରୀକ୍ଷେତ୍ର ପୁରୀନୁ ଏବା 16 ତାରିଖ ଗୁରୁବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବା। ଏଥିଲାଗି ରଥ ତିଆରି କାମ ଶେଷ କେବେ ପହଞ୍ଚିଛି। ଆୟୋଜନ ଅବସରର 13 ନମ୍ବର ଦିନେ ମହାପ୍ରଭୁମାନଙ୍କୁ 10 ମୂଳ ମହୌଷଧି ଅର୍ପଣ କରାଯିବା। ଇତାରୁତାରୁ ମହାପ୍ରଭୁମାନେ ପୂରାପୂରି ଠିକ୍ ହୋଇଯିବେ। ଶୁକ୍ଳ ବସ୍ତ୍ର ଛାଡ଼ିକରି ମହାପ୍ରଭୁମାନେ ଲାଲ ବସ୍ତ୍ର ପିନ୍ଧିବେ। ଭଲ ହେବାର ଉତ୍ତରୁ ଅନବସର ଅବସରରେ ପହିଲା ଥର ଲାଗି ମହାପ୍ରଭୁମାନଙ୍କୁ

ତୁଳସୀ ଲାଗି ହେବା। ଏତାର ସହିତ ଆଜି ଶ୍ରୀମନ୍ଦିରନୁ ଚନ୍ଦନ ସର୍ବାଙ୍ଗ ସମିଆତି ଘଣ୍ଟ ବାଜିବାର ସହିତ ବିଜେ କାହାଳି ବାଜିବା। ଆଇବା କାଏଲ ମହାପୁରୁମାନଙ୍କ ରାଜପ୍ରସାଦ ବିଜେ। 13 ତାରିଖ ଦିନ ଘଣା ଲାଗି, 14 ତାରିଖ ମଙ୍ଗଳବାର ମହାପୁରୁମାନଙ୍କ ନେତ୍ରୋତ୍ସବ ସହିତ ନବଯୌବନ ବେଶତୀ ଦର୍ଶନ ଦେବେ। 15 ତାରିଖ ବୁଧବାର ଶ୍ରୀଜୀଉମାନଙ୍କର ଉଭା ଯାତ୍ରା ହେବା ବୋଲିକରି ସୂଚନା ମିଳିଛି। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ତରଫ ହୋଇଥିବାର ଓଡ଼ିଶା ସିଭିଲ୍ ସର୍ଭିସ୍ ଓସିଏସ୍ 2026 ପ୍ରିଲିମିନାରୀ ପରୀକ୍ଷା ଫଲ ବାହାରିଛି। ଏଥି 5,690 ଜଣ ପ୍ରାର୍ଥୀ ପାସ୍ କରିଥିବାର ବେଲ୍କେ ସେମାନଙ୍କର ଭିତରେ 1,905 ଜଣ ମହିଳା ପ୍ରାର୍ଥୀ ଅଛନ୍। ଏହି ପ୍ରାର୍ଥୀମାନେ ଏବେ ଅକ୍ଟୋବର ମାସେ ହେବାରକେ ଥିବାର ମୁଖ୍ୟ ଲିଖିତ ପରୀକ୍ଷା ଦେବେ। ପରୀକ୍ଷାର ବିସ୍ତାର ସୂଚୀ ଖୁବ୍ ଜଲ୍ଦି ଓପିଏସ୍ସିର ୱେବ୍ସାଇଟ୍ରେ ବାହାରବା। ଏଣୁ ଜଣାଇ ଦିଆଯାଇପାରେ ଯେ ଜୁନ୍ 7 ତାରିଖ ଦିନ ପ୍ରିଲିମିନାରୀ ପରୀକ୍ଷା ହୋଇଥିଲା। ଶିକ୍ଷା ବ୍ୟବସ୍ଥା ଉପରେ କେନ୍ସି ଇଲାକାର ସାମଗ୍ରିକ ପ୍ରଗତି ନିର୍ଭର କରସି। ସେଥିଲାଗି 21ଶ ଶତାବ୍ଦୀ ଶିକ୍ଷା ସଙ୍ଗେ ରୋଜଗାର ଆଧାରିତ ପାଠପଢ଼ା ଉପରେ ଖାସ୍ ଧ୍ୟାନ ଦେବାର୍କେ ପଡ଼ବା ବୋଲିକରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ଭିଡ଼ିଓ କନ୍ଫରେନ୍ସିଂ ଜରିଏ ପାଲଲହଡ଼ାର କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍ର ଭୂମି ପୂଜା ଆର୍ ଅସ୍ଥାୟୀ କ୍ୟାମ୍ପସ୍କେ ଉଦ୍ଘାଟନ କରିକରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ପାଠପଢ଼ା ଖାଲି ବହି ଭିତରେ ସୀମିତ ନାଇଁ ରହିକରି ରୋଜଗାର ଭିତ୍ତିକ ଆର୍ ଦକ୍ଷତା ଆଧାରିତ ହେବା। ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଆର୍ ଆଧୁନିକ ଶିକ୍ଷା ଦେବାର୍ଥି କେନ୍ଦ୍ରୀୟ ବିଦ୍ୟାଳୟର ବଡ଼ ଭୂମିକା ରହିଛି ବୋଲିକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ରାଇଜେ ସଫେଇ ମିତ୍ରଙ୍କର ଅବଦାନକେ ସମ୍ମାନ ଜଣାବାର୍ ଲାଗି ଆର୍ ସୁରକ୍ଷିତ ଆର୍ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ତହକାବାର୍ ଲାଗି ଆଇବା 14 ତାରିଖ ରାଜ୍ୟର ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାନ ନମସ୍ତେ ଦିବସ ପାଳନ କରାଯିବା। ଏ ବାବଦେ ଗୃହ ଆର୍ ନଗର ଉନ୍ନୟନ ବିଭାଗ ତରଫ ସବୁ ମହାନଗର ନିଗମ ପୌରପାଳିକା ଆର୍ ବିଜ୍ଞପିତ ଅଞ୍ଚଳ ପରିଷଦକେ ନିର୍ଦ୍ଦେଶ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କର ସାମାଜିକ ନ୍ୟାୟ ଆର୍ ସଶକ୍ତିକରଣ ମନ୍ତ୍ରଣାଳୟ ଆର୍ ଗୃହ ଆର୍ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫ ଏ ଦିବସ ପାଳନ କରାଯାଉଛି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓଟିଡିସି 2024-25 ଆର୍ଥିକ ବର୍ଷ ଲାଗି 1,17,00,000 ଟଙ୍କା ଲାଭାଂଶ ରାଜ୍ୟ ସରକାରଙ୍କୁ ଦେଇଛି। ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଉପମୁଖ୍ୟମନ୍ତ୍ରୀ ଆର୍ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଏହି ଲାଭାଂଶ ଚେକ୍ ଦେଇଛନ୍। ଏହି ଅବସରରେ ମନ୍ତ୍ରୀ ଓଡ଼ିଶା ପର୍ଯ୍ୟଟନ ଭିତ୍ତିଭୂମି ଆର୍ ସେବା ପ୍ରଦାନକେ ଅୟତ୍କା ବରକସ କରବାର୍ ଲାଗି ଓଟିଡିସିର ଚେରେଷ୍ଟାକେ ପ୍ରଶଂସା କରିଥିଲେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫ ବରଗଡ଼ ଜିଲ୍ଲା ପଦମପୁର ବ୍ଲକ୍ର 140,83,00,000 ଟଙ୍କାର ପ୍ରକଳ୍ପର ଲୋକାର୍ପଣାର ଭିତ୍ତିପ୍ରସ୍ତର ସ୍ଥାପନା ହୋଇଛି। ଆର୍ଏନ୍ସି ପଡ଼ିଆନୁ ହୋଇଥିବା କାର୍ଯ୍ୟକ୍ରମଟି ଗ୍ରାମ୍ୟ ଉନ୍ନୟନ ଆର୍ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଏଟାକେ ଉଦ୍ଘାଟନ କରିଛନ୍। 51,06,00,000 ଟଙ୍କା ଖର୍ଚ୍ଚାତି 8 ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଥିବାର ବେଳକେ ପାଖାପାଖି 99,77,00,000 ଟଙ୍କା ଖର୍ଚ୍ଚାତି 15 ପ୍ରକଳ୍ପ ଲୋକାର୍ପଣ କରାଯାଇଛି। ରାଜ୍ୟ ସରକାର ହସ୍ତତନ୍ତ ହସ୍ତଶିଳ୍ପ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ, ବୁନକର ଆର୍ କାରିଗରମାନଙ୍କର ଆର୍ଥିକ ଉନ୍ନତି ଆର୍ ରାଜ୍ୟର ସମୃଦ୍ଧ ପାରମ୍ପରିକ ବସ୍ତ୍ରକେ ବିଶ୍ୱ ବଜାରଟି ଖାସ୍ ପରିଚୟ ଦେବାର ଉପରେ ପ୍ରାଥମିକତା ଦେଉଛନ୍ତି ବୋଲିକରି ସମବାୟ ହସ୍ତତନ୍ତ ଆର୍ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ପୁରୀନ ବୟନକାର ଗୋଟିଏ ସୋରୁମ୍ ଉଦ୍ଘାଟନ କରିକରି ଶ୍ରୀ ବଳସାମନ୍ତ କହିଛନ୍, ଇନ ଦେଶ ବିଦେଶରୁ ଆସୁଥିବା ଲାଖ ଲାଖ ପର୍ଯ୍ୟଟକ ଆର୍ ଶ୍ରଦ୍ଧାଳୁମାନେ ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ ବସ୍ତ୍ର ଗୋଟେଠାରେ ପାଇପାରବେ। ଦକ୍ଷତା ବିକାଶ ବୈଷୟିକ ଶିକ୍ଷା କମିଶନର ସଚିବ ଭୂପେନ୍ଦ୍ର ସିଂ ପୁନିଆ ଦେବଗଡ଼ ଜିଲ୍ଲାନ କାର୍ଯ୍ୟକାରୀ ହୋଇଥିବାର ଭିନ୍ ଭିନ୍ ଯୋଜନା ପ୍ରକଳ୍ପମାନଙ୍କ ପରିଦର୍ଶନ କରିଛନ୍। ଜିଲ୍ଲା ଯୋଗାଣ ବିଭାଗ ତରଫ ବମ୍ଫର୍ଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟନୁ ପିଡିଏସ୍ ହିତାଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିବା ସହିତ ବାରକୋଟ ବ୍ଲକ କଳାଗାନ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ପରିଦର୍ଶନ କରିଥିଲେ। ସମ୍ବଲପୁର ମହାନଗର ନିଗମ ତରଫ ସହରରେ ଲଗାଣ ବର୍ଷାତି ହୋଇଥିବା ନୁକସାନ ବାବଦେ ଆକଳନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ମହାନଗର ନିଗମ 20 ୱାର୍ଡ ପ୍ରଭାବିତ ହୋଇଥିଲା ଆର୍ ଏଥି 2,90,00,000 ଟଙ୍କାର ନୁକସାନ ହୋଇଥିବାର ଆକଳନ କରାଯାଇଛି। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେଟା ଜାଗାରୁ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଏବେ 24 ଘଣ୍ଟା ଭିତରେ ସୁନ୍ଦରଗଡ଼ ନୂଆପଡ଼ା ସହିତ 9 ଜିଲ୍ଲାକେ କମ୍ନୁ ମଧ୍ୟମ ଧରଣର ବର୍ଷା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କଟକ ଆର୍ ଖୋର୍ଦ୍ଧା ଜିଲ୍ଲାର 1-2 ଜାଗାନୁ ଜବରନୁ ଅତି ଜବର ବର୍ଷା ହେବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ହୀରାକୁଦ ଜଳଭଣ୍ଡାରୁ ଆଜି ସକାଳର 6 8 ଗେଟ୍ ଦେଇକରି ଫି ସେକେଣ୍ଡଟି 149,256 ଘନଫୁଟ ପାଣି ଛଡ଼ାଯାଉଥିବା ବେଳେ 48,951 ଘନଫୁଟ ପାଣି ଜଳଭଣ୍ଡାରକେ ଆସୁଛି। ଏ ସମୟ ଜଳଭଣ୍ଡାର ଜଳସ୍ତର 612.52 ଫୁଟ ରହିଛି। ଏଥିନିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱର ଲୋକସେବା ଭବନରେ ପୁରୀ ରଥଯାତ୍ରାର ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝି ସହଯୋଗ, ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରଥଯାତ୍ରା ନୀତିକାନ୍ତିର ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ଜଣାପଡ଼ିଛି ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ 12,000 ପୁଲିସ୍ କର୍ମଚାରୀ ମୁତୟନ ହେବେ। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଇଭାକ୍ୟୁଏସନ୍ କରିଡର ଲାଗି ନିଷ୍ପତ୍ତି ହୋଇଛି। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତା 15 ତାରିଖରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଏବଂ 16 ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିରରେ ଦଶମୀ ତିଥିରେ ଗତକାଲି ଶ୍ରୀଜୀଉମାନଙ୍କର ଚକା ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ସହ ଶୋଇବା ଅବସ୍ଥାରୁ ଉଠି ବସିଛନ୍ତି। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦଙ୍କୁ ହସ୍ତାନ୍ତର କରାଯାଇଛି। ଏକାଦଶୀ ତିଥିରେ ଆଜି ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବେ ବୋଲି ଜଣାପଡ଼ିଛି। ଭଦ୍ରକ ସହରର ବିକାଶ ଓ ସୌନ୍ଦର୍ଯ୍ୟ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ 6 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ପାଇଁ 8,50,00,000 ଟଙ୍କା ଖର୍ଚ୍ଚ ହେବ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ଓସିଏସ୍ 2025 ପ୍ରିଲିମିନାରୀ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ 5,690 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। କୃତି ପରୀକ୍ଷାର୍ଥୀମାନେ ଆସନ୍ତା ଅକ୍ଟୋବର ମାସରେ ହେବାକୁ ଥିବା ମୁଖ୍ୟ ଲିଖିତ ପରୀକ୍ଷା ଦେବେ। ପରୀକ୍ଷାର ସବିଶେଷ ସୂଚୀ ଖୁବ୍ ଶୀଘ୍ର ପ୍ରକାଶ ପାଇବ ବୋଲି ଓପିଏସ୍ସି ପକ୍ଷରୁ କୁହାଯାଇଛି। ଜବାହର ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରବେଶ ପରୀକ୍ଷା ଲାଗି ଅନ୍ଲାଇନ୍ ମାଧ୍ୟମରେ ଦରଖାସ୍ତ ଆବେଦନ କରାଯାଇଛି। 2026-27 ଶିକ୍ଷାବର୍ଷରେ ସରକାରୀ ଅନୁମୋଦନ ପ୍ରାପ୍ତ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପଢ଼ୁଥିବା ଛାତ୍ରଛାତ୍ରୀମାନେ 2027 ବର୍ଷ ପାଇଁ ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ପ୍ରବେଶ ପରୀକ୍ଷା ଚୟନରେ ଅଂଶଗ୍ରହଣ କରିବା ନିମନ୍ତେ ଆବେଦନ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଜନସାଧାରଣଙ୍କୁ ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜ୍ୟ ମାର୍ଗ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ମାଲକାନଗିରି ଜିଲ୍ଲା କେନ୍ଦ୍ରୀୟ ପ୍ରଭାରୀ

0: ଅଧିକାରୀ ମହମ୍ମଦ ଅହମ୍ମଦ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଶ୍ରୀ ଅହମ୍ମଦ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ତଥା ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରକଳ୍ପର ଅଗ୍ରଗତି, ଥଇଥାନ ଓ ପୁନର୍ବାସ, ଜୀବିକା ନିର୍ବାହ ପନ୍ଥା ସୃଷ୍ଟି ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଛେଳିଗଡ଼ ପ୍ରକଳ୍ପ କାର୍ଯ୍ୟକୁ 2027 ମସିହା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ସହରରେ ଦିନ ସମୟରେ ଭାରୀ ଯାନ ଚଳାଚଳ ଉପରେ ସାମୟିକ କଟକଣା ଜାରି କରାଯାଇଛି। ଏହାର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନର କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ବାର୍ଷିକ ବିବରଣୀ ସମେତ ବିଭିନ୍ନ ଆର୍ଥିକ ବର୍ଷର ବ୍ୟୟ ଅଟକଳ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ବାର୍ଷିକ କ୍ରୀଡ଼ା ପଞ୍ଜିକା ମଧ୍ୟ ଉପସ୍ଥାପିତ ହୋଇଥିଲା। ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ଉପରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। 1999 ମସିହାରୁ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା ଆଜି ଏବଂ ଭବିଷ୍ୟତ ପାଇଁ। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ର ଗୁରୁଣ୍ଡିଆଠାରେ ସର୍ବାଧିକ 71 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ସୁଦ୍ଧା 612.52 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 8 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 48,951 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 1,49,256 ଘନଫୁଟ ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ହୀରାକୁଦରୁ ନିଷ୍କାସିତ ହୋଇଥିବା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଗତ ରାତିରେ କଟକ ମୁଣ୍ଡଳୀରେ ପହଞ୍ଚିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଜନସଂଖ୍ୟା ଦିବସ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ରବି ନାରାୟଣ ରଥ।
2: ଆଜି July 11 ସମଗ୍ର ବିଶ୍ୱରେ ଆଜିର ଦିନକୁ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ। ପୃଥିବୀର ଜନସଂଖ୍ୟା 1810 ମସିହାରେ ଥିଲା 100 କୋଟି। ଧରାପୃଷ୍ଠରେ ମାନବ ଆବିର୍ଭୂତ ହେବା ପରଠାରୁ ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ଏହି ଜନସଂଖ୍ୟା ହୋଇଥିଲା। ମାତ୍ର ତାପରେ 120 ବର୍ଷ ମଧ୍ୟରେ ଅର୍ଥାତ 1930 ମସିହା ବେଳକୁ ଏହା 2 ଗୁଣ ଅର୍ଥାତ 200 କୋଟିରେ ପହଞ୍ଚିଲା। 1975 ମସିହା ବେଳକୁ ମାତ୍ର 45 ବର୍ଷ ପରେ ଏହା ପୁଣି ଥରେ 2 ଗୁଣରୁ ଅଧିକ ବୃଦ୍ଧି ହୋଇ 460 କୋଟି ହେଲା। 2008 ମସିହାରେ ପୃଥିବୀର ଜନସଂଖ୍ୟା 668 କୋଟି ହେଲା। ଜନସଂଖ୍ୟା ଏହି ହାରରେ ବୃଦ୍ଧି ପାଇଲେ ଏହା 800 କୋଟିରେ ପହଞ୍ଚିବ। ଆମ ଦେଶ ଭାରତବର୍ଷ ଯେତେବେଳେ ସ୍ୱାଧୀନ ହେଲା 1947 ମସିହାରେ ଏହାର ଜନସଂଖ୍ୟା ଥିଲା ମାତ୍ର 35 କୋଟି। ତେବେ ମାତ୍ର 53 ବର୍ଷର ବ୍ୟବଧାନରେ 2000 ମସିହା ମେ ମାସରେ ଆମ ଦେଶର ଜନସଂଖ୍ୟା 100 କୋଟି ଛୁଇଁଲା। ଆମ ଦେଶରେ ଏଭଳି ବେଗରେ ଜନସଂଖ୍ୟା ବୃଦ୍ଧି ହେଉଥିବାରୁ ତାହା ସମସ୍ତଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ଦୁଃଖର କଥା, ସାମାଜିକ ବିକାଶ ମାପକ ବା ସୋସିଆଲ ଡେଭଲପମେଣ୍ଟ ଇଣ୍ଡେକ୍ସ ଅନୁସାରେ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ଆମେ ବହୁ ପଛରେ ପଡ଼ିଛୁ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ଅବସ୍ଥାକୁ ନେଇ ସାମାଜିକ ବିକାଶ ମାପକ କରାଯାଇଥାଏ। ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ଭାରତର ଏହି ଦୟନୀୟ ଅବସ୍ଥା କ'ଣ ପାଇଁ ହୋଇଛି? ଏହାର ସରଳ ଉତ୍ତର ହେଉଛି ଜନସଂଖ୍ୟାର ବିସ୍ଫୋରଣ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପରିବେଶ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟଧିକ ଜନସଂଖ୍ୟାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ପ୍ରତିକୂଳ ପ୍ରଭାବ ପଡ଼ିଥାଏ, ଫଳରେ ସରକାରଙ୍କ ଯୋଜନା, ସମସ୍ତ ଯୋଜନା ପଣ୍ଡ ହୋଇଯାଏ। ଗୋଟିଏ ସାଧାରଣ ଉଦାହରଣରୁ ଏ ବିଷୟରେ ଆପଣଙ୍କର ଧାରଣା ସ୍ପଷ୍ଟ ହୋଇଯିବ। ଯେଉଁଠାରେ ମେଳା ମହୋତ୍ସବ ହେଲେ ସେଠାରେ ଅନେକ ଲୋକ ଜମା ହୁଅନ୍ତି। ସୀମିତ ସ୍ଥାନରେ ଅଧିକ ଲୋକ ଏକାଠି ହେଲାବେଳେ କେଉଁଠି ଦୁର୍ଘଟଣା ଘଟେ ତ କେଉଁଠି ଖାଦ୍ୟାଭାବ ହୁଏ, କେଉଁଠି ଦର ବୃଦ୍ଧି ହୁଏ। ଅନେକ ଲୋକ ମେଳାରୁ ଫେରିଯିବା ପରେ ରୋଗାକ୍ରାନ୍ତ ହୁଅନ୍ତି। ତା ଛଡ଼ା ମେଳା ସରିବା ପରେ ସେ ସ୍ଥାନକୁ ଯଦି ଆପଣ ଦେଖନ୍ତି ତ ତେବେ ବୁଝିପାରିବେ ସେଠାରେ କିପରି ଅସ୍ୱାସ୍ଥ୍ୟକର ଏବଂ ଅପ୍ରୀତିକର ପରିବେଶ ସୃଷ୍ଟି ହୋଇଛି। ଜନବହୁଳତା ଯୋଗୁଁ ଏବେ ଆମ ଦେଶରେ ସେହିଭଳି ପରିବେଶ ସୃଷ୍ଟି ହେଲାଣି। ବିଜ୍ଞାନର ଅଗ୍ରଗତି

ଶିଳ୍ପ ସୁରକ୍ଷା ବଳକୁ ମୁତୟନ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ବର୍ତ୍ତମାନର ଭିତ୍ତିଭୂମିକୁ ବ୍ୟବହାର କରି ବନ୍ଦର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ କରିବା ଲାଗି ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବନ୍ଦର ସୁରକ୍ଷା ଲାଗି ବିଭିନ୍ନ ସ୍ଥାନରେ ମୁତୟନ ହେଉଥିବା ସୁରକ୍ଷା ଅଧିକାରୀମାନଙ୍କ ଏକ ଡାଟା ବେସ୍ ପ୍ରସ୍ତୁତ କରିବା ଲାଗି ମନ୍ତ୍ରୀ ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଦେଶର ପ୍ରମୁଖ ବନ୍ଦର ସମେତ ବିଶାଖାପଟ୍ଟନମ ବନ୍ଦର, ଜବାହରଲାଲ ନେହେରୁ ବନ୍ଦର ଏବଂ ମୁନ୍ଦ୍ରା ବନ୍ଦରରେ ପରୀକ୍ଷାମୂଳକ ଭାବେ କଣ୍ଟେନର ସ୍କାନିଂ ବ୍ୟବସ୍ଥା ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବୈଠକରେ କେନ୍ଦ୍ର ବନ୍ଦର, ଜାହାଜ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ଗୃହ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ପକ୍ଷରୁ ବିହାର ବାଙ୍କିପୁରା ବିଧାନସଭା ଉପନିର୍ବାଚନ ନିମନ୍ତେ ନିରଜ କୁମାର ସିହ୍ନାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆଶୁତୋଷ ତିୱାରୀଙ୍କୁ ପ୍ରାର୍ଥୀ କରାଯାଇଛି। ଚଳିତ ମାସ 30 ତାରିଖରେ ବିହାରର ବାଙ୍କିପୁର, ମଧ୍ୟପ୍ରଦେଶର ଦାତିଆ ଏବଂ ଗୁଜରାଟର ମଞ୍ଜଲପୁର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ନୌସେନା ସ୍ୱଦେଶୀ ନିର୍ମିତ ଷ୍ଟିଲ୍ଥ ଫ୍ରିଗେଟ୍ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ଆଜି ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମରେ ପୂର୍ବ ନୌସୈନିକ ପୋତ ସମୂହରେ ସାମିଲ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସମାରୋହରେ ଅଧ୍ୟକ୍ଷତା କରିବେ। ଏହା ଭାରତର ପ୍ରତିରକ୍ଷା ଆତ୍ମନିର୍ଭରତା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ବିବେଚନା କରାଯାଉଛି। ସମାରୋହ ପୂର୍ବରୁ ବିଶାଖାପଟ୍ଟନମରେ ଗତ ସନ୍ଧ୍ୟାରେ ପ୍ରତିରକ୍ଷା ମନ୍ତ୍ରୀ ନୌସୈନିକମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଆଇଏନ୍ଏସ୍ ମହେନ୍ଦ୍ରଗିରି ଭାରତର ସ୍ୱଦେଶୀ ପ୍ରତିରକ୍ଷା ନିର୍ମାଣ କ୍ଷମତାର ପ୍ରତୀକ। 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରାଯାଇ ଏହି ଆଧୁନିକ ଯୁଦ୍ଧପୋତ ନିର୍ମାଣ କରାଯାଇଛି। ଏହା ସାମୁଦ୍ରିକ ଅଭିଯାନ କ୍ଷେତ୍ରରେ ସଫଳତାପୂର୍ବକ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଦେଶର ସୁରକ୍ଷା ଏବଂ ସୁରକ୍ଷିତ ସାମୁଦ୍ରିକ ପରିବେଶ ସୃଷ୍ଟି ଲାଗି ନୌସୈନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଭାରତର 90%ରୁ ଅଧିକ ବ୍ୟବସାୟିକ କାର୍ଯ୍ୟ ସମୁଦ୍ର ମାର୍ଗରେ ହୋଇଥାଏ। ବିଶ୍ୱରେ ସାମୁଦ୍ରିକ କ୍ଷେତ୍ରକୁ ନେଇ ପ୍ରତିଯୋଗିତା ବୃଦ୍ଧି ପାଇଥିବା ବେଳେ ଦେଶର ସାମୁଦ୍ରିକ କ୍ଷେତ୍ରକୁ ଅଧିକ ସୁରକ୍ଷିତ କରିବା ଲାଗି ଶ୍ରୀ ସିଂ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ନୌସେନା ମୁଖ୍ୟ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ, ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡର ଫ୍ଲାଗ୍ ଅଫିସର ଭାଇସ୍ ଆଡମିରାଲ ସଞ୍ଜୟ ଭଲ୍ଲା ଏବଂ ନୌସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କୋଇଲା ମନ୍ତ୍ରାଳୟ ବାଣିଜ୍ୟିକ କୋଇଲା ବ୍ଲକ ନିଲାମର 5ପର୍ଯ୍ୟାୟ ପାଇଁ ବିଡ୍ ଆରମ୍ଭ କରିଛି। 3ଦଶ ଏବଂ 4ଦଶ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ସ୍ୱରୂପ ଏହି ବିଡ୍ କରାଯାଇଛି। ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ପ୍ରଦାନ କରାଯାଇଥିବା 23ଟି କୋଇଲା ବ୍ଲକ ମଧ୍ୟରୁ 8ଟି ପାଇଁ 21ଟି ବିଡ୍ ଗ୍ରହଣ କରାଯାଇଛି। ନିଲାମ ପ୍ରକ୍ରିୟାରେ 16ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି, ବିଜ୍ଞାନ ଓ ସମାଜ ଏକତ୍ର ବିକଶିତ ହେବା ସହ ପ୍ରଯୁକ୍ତିବିଦ୍ୟା ମାନବ ଜୀବନର ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ନୂଆଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମେଘୱାଲ କହିଛନ୍ତି, ଆଜିର ସମୟର ଆହ୍ୱାନ ହେଉଛି କୃତ୍ରିମ ବୁଦ୍ଧିମତାକୁ ସୁଯୋଗରେ ପରିଣତ କରିବା ଏବଂ ଦେଶର ସଭ୍ୟତା ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ଦିଗରେ ଏହାର ଯଥୋଚିତ ବ୍ୟବହାର କରିବା। ସେ କହିଛନ୍ତି, ଏଆଇକୁ ଅନ୍ତର୍ଭୁକ୍ତିକରଣ ଓ ସ୍ଥାୟୀ ବିକାଶ ପାଇଁ ବ୍ୟବହାର କରିବା ଲାଗି ଧ୍ୟାନ ଦିଆଯିବା ଉଚିତ। ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର କହିଛନ୍ତି, ମହିଳାମାନେ ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କ୍ଷେତ୍ରରେ ସୀମିତ ନ ରହି ନିଜସ୍ୱ ବିକାଶ ଲାଗି ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଉଚିତ। ସେ କହିଛନ୍ତି, ସରକାର ଇଣ୍ଡିଆ ଏଆଇ ମିଶନ ଅଧୀନରେ କୃତ୍ରିମ ବୁଦ୍ଧିମତା ସମ୍ବନ୍ଧିତ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଦେଶରେ ଏଆଇ ଇକୋସିଷ୍ଟମର ବିକାଶ କରୁଛନ୍ତି। ପ୍ରକୃତି କି ବାତ୍ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପରିବେଶବିତ୍ ଆଶିଷ ଅଗ୍ରୱାଲଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଶ୍ରୀ ଅଗ୍ରୱାଲ ଲୋକମାନଙ୍କୁ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବାକୁ ଉତ୍ସାହିତ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରଚାର କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଦେଶର 10ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ରାଜ୍ୟଗୁଡ଼ିକ ହେଉଛି ବିହାର, ଉତ୍ତରପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗ ଏବଂ ସିକ୍କିମ୍। ଆସନ୍ତା 3ରୁ 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ସେହି ସମୟ ମଧ୍ୟରେ ଓଡ଼ିଶା

ସମେତ ପାର୍ଶ୍ୱବର୍ତ୍ତୀ ରାଜ୍ୟଗୁଡ଼ିକର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଦିନିକିଆ ବିହାର ଗସ୍ତରେ ଯିବେ। ଗସ୍ତ କାଳରେ ଉପରାଷ୍ଟ୍ରପତି ଗୟାଠାରେ ବିହାର ବିଧାନସଭାର ନିର୍ବାଚିତ ସଦସ୍ୟମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ

0: କହିଛନ୍ତି ଆଗାମୀ ଅଧିବେଶନ ଲାଗି ସଂସଦରେ ହେବାକୁ ଥିବା ବିଭିନ୍ନ ବୈଧାନିକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିବା ସହିତ ଏଥିଲାଗି ଆବଶ୍ୟକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଫିଫା ବିଶ୍ୱକପ୍ରେ ଗତକାଲି ଲସ୍ ଆଞ୍ଜେଲସ୍ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ସ୍ପେନ୍ 2-1 ଗୋଲ୍ରେ ବେଲ୍ଜିୟମ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ପୂର୍ବରୁ ଫ୍ରାନ୍ସ ପ୍ରଥମ କ୍ୱାର୍ଟର ଫାଇନାଲ୍ରେ 2-0 ଗୋଲ୍ରେ ମରକୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିସାରିଛି। ଆଜି ଭାରତୀୟ ସମୟ ରାତି 2:30ରେ ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଚତୁର୍ଥ କ୍ୱାର୍ଟର ଫାଇନାଲ୍ ଖେଳାଯିବ। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଗତକାଲି ଆରମ୍ଭ ହୋଇଥିବା ପ୍ରଥମ ମହିଳା ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତର 285 ରନ୍ ଜବାବରେ ଇଂଲଣ୍ଡ ଦଳ ବ୍ୟାଟିଂ ଜାରି ରଖିବ। ଭାରତୀୟ ସମୟ ଅପରାହ୍ନ 3:30ରେ ଖେଳ ଆରମ୍ଭ ହେବ। ୱିମ୍ବିଲଡନ୍ ଟେନିସ୍ର ମହିଳା ଏକକ ଫାଇନାଲ୍ରେ ଚେକ୍ ଗଣରାଜ୍ୟର କାରୋଲିନା ମୁକୋବା ଏବଂ ଲିଣ୍ଡା ନୋସ୍କୋବାଙ୍କ ମଧ୍ୟରେ ଆଜି ଲଣ୍ଡନରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିପରି ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ଆସନ୍ତାକାଲି ଖେଳାଯିବ। ନ୍ୟୁଜିଲାଣ୍ଡର ଅକ୍ଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର୍ ଲକ୍ସନ୍ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି। ଦେଶର ସାମୁଦ୍ରିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ପ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୌସେନାରେ ଆଜି ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି। 10ଟି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଫିଫା ବିଶ୍ୱକପ୍ରେ ବେଲ୍ଜିୟମ୍କୁ 2-1 ଗୋଲ୍ରେ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କଲା ସ୍ପେନ୍। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଓଡ଼ିଆ ଭକ୍ତିଗୀତ। କଣ୍ଠଶିଳ୍ପୀ ସୁଧା ମିଶ୍ର।

0: ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତ, କଣ୍ଠଶିଳ୍ପୀ ଥିଲେ ସୁଧା ମିଶ୍ର। ଆକାଶବାଣୀ ବଲାଙ୍ଗୀର, ଶୁଣନ୍ତୁ ଚାଷର ହାଲ, ଉପସ୍ଥାପନା କୀର୍ତ୍ତନ ଦୀପ।
1: ହଡ଼ା ଗୁଡ଼ା ଛେଲ ମେଢ଼ି ଗାଈ ଦାମୁର ଇ ସବୁ ହଉଛେ ଚାଷୀ ଘରର ଗୁଟେ ଗୁଟେ ସମ୍ପଦ ବୋଲିକିରି କୁହାଯାଏସି। ଯେନ୍ତା ଏଟିଏମ୍ରୁ ପଇସା ସବୁବେଳେ କଢ଼ାଯାଏସି, ଇ ହଡ଼ା ଗୁଡ଼ା ବି ଗୁଟେ ସମୟକେ, ଯେନ୍ ସମୟକେ ଚାଷୀ ଭାଇ କିଛି ଅସୁବିଧା ପଡ଼ିଲେ ଆରାମସେ ଯାଇକିରି କିଛି ପଇସା ଭଞ୍ଜେଇକିରି ଆଣିପାରସନ୍ ହଡ଼ା ଗୁଡ଼ାଠାରୁ। ସେ ହିସାବରେ ଇତାର ଯତ୍ନ ମାନେ ସମୟ ଜାଣିକିରି ଋତୁର ଯେନ୍ ସମୟକେ ବଦଲୁଛେ, ଗୁଟେ ଋତୁରୁ ଆର୍ ଗୁଟେ ଋତୁକେ ଯେତେବେଳେକେ ସମୟ ଯାଉଛେ, ସେ ସମିଆଦି ନିହାତି ହିସାବରେ ଯତ୍ନ ଉପରେ ଟିକେ ଧ୍ୟାନ ଦେବାକେ ପଡ଼୍ସି। ଯଦି ଆମେ ଗୋଟେ ବରଷ ହିସାବରେ ଦେଖମା, ତିନିଟା ଋତୁ ବେଶିକିରି ଆମେ ସବୁ ଗାଈ ଦାମୁର ହେଲା ଯେତିକି ଆମର ମାନବ ସମାଜ ସବୁ ବେଶିକିରି ଆମେ ଅନୁଭବ କରିଥିସୁଁ, ଖରା ବର୍ଷା ଆର୍ ଶୀତ। ଖରା ବର୍ଷା ଶୀତର ଇ ଯେନ୍ ମଝିର ଫାଙ୍କ ମାନେ ଯେତିକି ରହିଲା, ଗୋଟେ ଋତୁରୁ ଆର୍ ଗୋଟେ ଋତୁକେ ଯେତେବେଳେ ଆମେ ଯାଉଛୁଁ, ଖରାରେ ଏତିକି ଦିନ ତକ ଆମର ଦେହ ତାର ସାଙ୍ଗେ ତାଲମେଲ କରିକିରି ରହିଥିଲା, ତାର୍ପରେ ଆମେ ବର୍ଷାକେ ଯାଉଛୁ ବୋଇଲେ ଦେହ କିଛି ବିଗିଡ଼ି ଯିବାର ବି ଭୟ ଥିସି। ସେ ହିସାବରେ ଆମେ ତ ମନୁଷ୍ୟ ଯେତିକି ଆମେ ସବୁ ଜାଣିପାରୁଛୁ ଅନେକ କଥା, କିନ୍ତୁ ଗାଏଦାମୁର ହଡ଼ାଗୁଡ଼ାମାନଙ୍କଠାରେ ବି ତାର ପ୍ରଭାବ ସବୁ ଲକ୍ଷଣ ରହିସି। ସେଥିର୍ଲାଗି ବର୍ଷା ଦିନିଆ ଗୃହପାଳିତ ପଶୁପକ୍ଷୀମାନଙ୍କର ଯତ୍ନ ଉପରେ ଆମେ ନିହାତି ହିସାବରେ ଟିକେ ଧ୍ୟାନ ଦେବାର ଦରକାରୀ ରହିଛି। ଯେନ୍ ଜାଗାରେ ଚାଷୀ ଭାଇମାନେ ଗାଈ ଦାମୁର ଛେଲ ମେଢ଼ି ରଖୁନ୍, ନିହାତି ଧ୍ୟାନ ଦଉନ୍, ଆର୍ କେତେଟା ଜିନିଷ୍କେ ବି ଅନୁମାନ କରୁନ୍, କେନ୍ତାକରି ଆମେ ସୁରକ୍ଷିତ ରଖିପାର୍ମା ସେଟାକେ ଆମକୁ ଜାଣବାକେ ପଡ଼୍ବା। ପହଲା କଥା ହଉଛେ ନିହାତି ହିସାବରେ ବର୍ଷା ଦିନିଆ ଟିକାକରଣକେ ଦେବାର୍ ଲାଗି ସବୁବେଳେ ଚେଷ୍ଟା କର୍ବେ। ଟିକାକରଣଟା ବହୁତ ରୋଗ ବେମାରକେ ସବୁ ଦୂର କରିଥିସି। ସେଥିର୍ଲାଗି ପାଖେ ଥିଲା ପ୍ରାଣୀଧନ ଅଧିକାରୀ ଆଜ୍ଞାମାନଙ୍କର ସାଙ୍ଗେ, ସ୍ୱାସ୍ଥ୍ୟ ମିତ୍ର ଆଜ୍ଞାମାନଙ୍କର ସାଙ୍ଗେ ଯୋଗାଯୋଗ କରିକିରି ଇ ସମୟକେ କେନ୍ ଟିକାକରଣ ଦେବାର ଅଛେ କାଁ, ସେଟା ନିହାତି ହିସାବରେ ଦେବାର ବ୍ୟବସ୍ଥା କରି ନେବାରଟା ହଉଛେ କେତେ ନା କେତେ ବଢ଼ିଆ। ଅନେକ ଜାଗାରେ ଚାଷୀ ଭାଇମାନେ ପଟେ ଦୁଇପଟ ବି ରଖିଥିସନ୍ ଆର୍ ଭାବୁଥିସନ୍ ଯେ ଗୁଟେ ଲାଗି ମୁଇଁ କେନ୍ନେ ଅଧିକ ଖର୍ଚ୍ଚା କରିପାର୍ମି, ତାର ବି ବ୍ୟବସ୍ଥା ଅଛେ। ଅନେକଟେ ଚାଷୀ ଭାଇ ଯଦି ଗୁଟେ ଜାଗାରେ ମିଶି ଯାଉଛନ୍ ବୋଇଲେ ସେମାନେ ବି ସମସ୍ତେ ମିଶିକିରି ଯୋଗାଯୋଗ କରିକିରି ପ୍ରାଣୀଧନ ଅଧିକାରୀଙ୍କର ତତ୍ତ୍ୱାବଧାନରେ ଭ୍ୟାକ୍ସିନ୍ ପାଇବାର ବି ବ୍ୟବସ୍ଥା ରହିଛି। ଖାସ୍ କରି କୁକୁଡ଼ା ଯଦି ଚାଷୀ ଭାଇମାନେ ରଖିଛନ୍, ଗାଁ ଗହଳିରେ ତ ଘରକେ ଦୁଇପଟ ପାଞ୍ଚପଟ ବି ରଖିଥିସନ୍, ଏନ୍ତା ସମସ୍ତେ ଯଦି ଗୋଷ୍ଠୀ ହେଇକିରି ବି ଟିକାକରଣ ବ୍ୟବସ୍ଥାକେ ଯିବେ ବୋଇଲେ ବି ହେଇପାର୍ବା। ତାର୍ ବାହାରେ ଆର୍ ଗୋଟେ ଜିନିଷ୍ ସବୁବେଳେ ଲକ୍ଷ୍ୟ କରୁଥିବେ, ଯେତେବେଳେ ପହିଲି ବର୍ଷା ଆସି କୁର୍ମୀ ବେଶୀ ସବୁ ଉପରେ

0: କେ ଏପରିକି ଘାସର ଉପର କିଏ ପଲେଇ ଆସିଥିସନ୍। ସେଥିର୍ଲାଗି ଯେତେବେଳେ ଗାଈ ଦାମୁର ଛେଲ ମେଢ଼ି ପହିଲ ଅସିଡ଼ିଆକି ବର୍ଷା ସମୟକେ ଘାସ ଖାଉଛନ୍, ପାଟିରେ ଘା ହେବାର କେତେନେ କେତେ ସମ୍ଭାବନା ଥିସି, ଘା ବି ହେଇଯାଇଥିସି। ଅନେକ ଜାଗାରେ ଚାଷୀ ଭାଇମାନେ ବୋଲସନ୍ ମୁହା ପାଇଲା ବୋଲିକିରି। ସେଥିର୍ଲାଗି ତାର ଆଗରୁ ଆମେ କିଛି କୁର୍ମୀ ଔଷଧ ଗାଈ ଦାମୁର ଛେଲ ମେଢ଼ି ସବକୁ ଇଟା ଦେବାର ବ୍ୟବସ୍ଥା କରବାର କଥା, ଯାହାଦ୍ୱାରା କି ଆଗକେ କେନ୍ସି ବି ଗାଈ ଦାମୁର କୁର୍ମୀରେ ପ୍ରଭାବିତ ନେଇ ହେବେ। ସେଟାକି ନିହାତି ଚାଷୀ ଭାଇ ଧ୍ୟାନ ଦେଲେ ଆଗକେ ଯେନ୍ତା ଫାଟୁଆ ହେଲା, ଚଟୁଆ ଫୁଲା ହେଲା, ଏନ୍ତା ଭୟଙ୍କର ବେମାରମାନଙ୍କ ଠାନୁ ବି ଆମେ ଆମର ହଡ଼ା ଗୁଡ଼ାକେ ରକ୍ଷା କରିପାର୍ମା। ସବୁନୁ ହେଉଛି ବହୁତ ଜାଗାରେ ଚାଷୀ ଭାଇମାନେ ଅନେକ କଥା ଜାଣିଥିସନ୍, କିନ୍ତୁ ସମୟ ଜାଣିକରି ସେଟାକେ ଉପଯୋଗ ନେଇ କରନ୍, ସେଟାକେ ଲଗେଇ ନେଇଥନ୍। ସବୁବେଳେ ଧ୍ୟାନ ଦେବାର କଥା ଯେ ଆମେ କେତେ ଜାଣିଛୁଁ, ଇଟା ପ୍ରକୃତି ଇଥିର ମୂଲ୍ୟ ଆମକେ ନେଇ ଦିଏ, ଆମେ ଜାଣିଥିଲାଟା ସେଟା ଆମର ଭିତରେ ରହିଗଲା। ଆମେ କେତେ କରିପାରୁଛୁଁ, କେତେ ଜିନିଷ୍କେ ବ୍ୟବହାର କରିକିରି ଆମେ ଲଗେଇ ପାରୁଛୁଁ, ସେତ୍କିର ମୂଲ୍ୟ ପ୍ରକୃତି ଆମକେ ଦେଇଥିସି। ଇ କଥା ଯିଏ ବି ଜାଣୁଛେ ଯେନ୍ ଚାଷୀ ଭାଇମାନେ, ସେମାନେ କେବେ ଅସୁବିଧାରେ ନେଇ ପଡ଼ିଥନ୍। ନିହାତି ଧ୍ୟାନ ଦଉନ୍, ନିଜର ଯେତ୍କି ଅଛେ ଗୃହପାଳିତ ପଶୁପକ୍ଷୀ ସମସ୍ତଙ୍କୁ ସୁରକ୍ଷାରେ ରଖୁନ୍।
1: ଶୁଣୁଥିଲେ ଚାଷର ହାଲ, ଉପସ୍ଥାପନା କଲେ କୀର୍ତ୍ତନ ଦେବ, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଭକ୍ତିପୂର୍ଣ୍ଣ ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ, ଭାଗ 336।

0: ପ୍ରଚାର କଲୁ ଭକ୍ତିପୂର୍ଣ୍ଣ ସଙ୍ଗୀତ ଧାରାବାହିକ ଶ୍ରୀରାମଚରିତ ମାନସ, ଭାଗ ଥିଲା 336। ଆକାଶବାଣୀ ବଲାଙ୍ଗୀର ଶୁଣନ୍ତୁ ଆଲୋଚନା କଳ୍ପନା, ଆଲୋଚକ ମନୋଜ କୁମାର ପୂଜାରୀ।
1: ଯଦି ହେଇଯାଆନ୍ତା ପୃଥିବୀର ସବୁତକ ଗଛ ଗୋଟିଏ ଗଛ, ଯଦି ହେଇଯାଆନ୍ତା ପୃଥିବୀର ସବୁ ସମୁଦ୍ର ନଦୀ ଗୋଟିଏ ମହାସମୁଦ୍ର, ଯଦି ହେଇଯାଆନ୍ତା ପୃଥିବୀର ସବୁତକ କୁରାଢ଼ି ଗୋଟିଏ କୁରାଢ଼ି, ଯଦି ପୃଥିବୀର ସବୁ ମଣିଷ ମିଶି ହେଇଯାଆନ୍ତେ ଗୋଟିଏ ମଣିଷ, ଯଦି ସେଇ ମଣିଷଟି ସେଇ କୁରାଢ଼ିରେ ସେଇ ଗଛକୁ କାଟି ସେଇ ସମୁଦ୍ରରେ ପକାଇ ଦିଅନ୍ତା, ତାହେଲେ କେମିତି ଶବ୍ଦଟି ହୁଅନ୍ତା? ଶ୍ରୋତାବନ୍ଧୁ, ପ୍ରାୟ 40 ବର୍ଷ ତଳେ ପଢ଼ିଥିବା ଏକ ଇଂରାଜୀ କବିତା ଇଫ୍ ମନେ ପଡ଼ିଗଲା। ଓଡ଼ିଆରେ ଅନୁବାଦ କଲେ କବିତାଟି ଏମିତି ହିଁ ହେବ। କଳ୍ପନା ସମ୍ପର୍କରେ କିଛି କହିବା ଆଗରୁ ଆପଣ ଏହି କବିତାର ବିଷୟବସ୍ତୁକୁ କଳ୍ପନା କଲେ ଦେଖି, ପୁଣି ଭାବିଲେ ଦେଖି ସେଇ ଶବ୍ଦର କଥା ଯାହା ସୃଷ୍ଟି ହୁଅନ୍ତା। ତେବେ ଇଏ ହେଲା କବିର କଳ୍ପନା। ସେଥିପାଇଁ କୁହାଯାଏ, ଯହଁ ନ ପହଞ୍ଚେ ରବି ୱହଁ ପହଞ୍ଚେ କବି। କଳ୍ପନା କରିବାର କ୍ଷମତା କେବଳ ମଣିଷର ଅଛି, ଅନ୍ୟ କୌଣସି ଇତର ପ୍ରାଣୀର ନାହିଁ, କାରଣ ମଣିଷ ପ୍ରକୃତିର ସୃଷ୍ଟିରେ ସର୍ବଶ୍ରେଷ୍ଠ ଜୀବ। ସାହିତ୍ୟ, ବିଜ୍ଞାନ, କଳା, ସ୍ଥାପତ୍ୟ ଇତ୍ୟାଦିର ବିକାଶ ପଛରେ ରହିଛି ମଣିଷର କଳ୍ପନା ଶକ୍ତି। ସଭ୍ୟତାର ବିକାଶରେ ଏହି କଳ୍ପନା ଏବଂ କଳ୍ପନାରୁ ବାସ୍ତବତାର ରୂପାନ୍ତର ଅନେକ କ୍ଷେତ୍ରରେ ଘଟିଛି। ପାଣିରେ ବୁଡ଼ିବା, ଆକାଶରେ ଉଡ଼ିବା, ଅନ୍ୟ ଗ୍ରହକୁ ଯାତ୍ରା କରିବା ନିଶ୍ଚିତ ଭାବରେ ମଣିଷ ଦିନେ କଳ୍ପନା କରିଥିବ। ତାପରେ ତାକୁ ବାସ୍ତବତାରେ ରୂପାନ୍ତରିତ କରିବା ପାଇଁ ହେଇଥିବ ନାନାଦି ଉଦ୍ୟମ, ପରୀକ୍ଷା ନିରୀକ୍ଷା ଏବଂ ଶେଷରେ ସଫଳତା। ସଂସାରରେ ଯେତେ ମଣିଷ ସେତେ ସ୍ୱପ୍ନ ସେତେ କଳ୍ପନା। ଛୋଟ ଉଦାହରଣଟିଏ ନେବା, ରେଡ଼ିଓରେ ଆମେ ଗୋଟିଏ ନାଟକ ଶୁଣୁଛୁ। ନାଟକରେ ଅଛନ୍ତି ନାନାଦି ଚରିତ୍ର, ସୁନ୍ଦରୀ ରାଜକୁମାରୀ, ବୀର ରାଜପୁତ୍ର, ପ୍ରବଳ ପ୍ରତାପୀ ମହାରାଜ, ଭୟଙ୍କର ଅସୁର ଇତ୍ୟାଦି। ନାଟକର ଏସବୁ ଚରିତ୍ରମାନଙ୍କ ସଂଳାପ ଶୁଣିଲା ବେଳେ ଶ୍ରୋତା ନିଜ କଳ୍ପନାରେ ଦେଖେ ସେଇ ଚରିତ୍ରମାନଙ୍କୁ। ମୋର କଳ୍ପନାର ରାଜପୁତ୍ର ଆପଣଙ୍କ କଳ୍ପନାର ରାଜପୁତ୍ର କେବେହେଁ ସମାନ ହେବେ ନାହିଁ। ବେତାର ନାଟକର ଏହା ହେଉଛି ଅଦ୍ୱିତୀୟ ଦିଗ ଓ ସୌନ୍ଦର୍ଯ୍ୟ। କଳ୍ପନା ସମ୍ପର୍କରେ ବିଶ୍ୱବିଖ୍ୟାତ ଶିକ୍ଷାବିତ୍, ଦାର୍ଶନିକ ରୁସୋ କହନ୍ତି, ବାସ୍ତବତାର ଦୁନିଆର ନିର୍ଦ୍ଦିଷ୍ଟ ସୀମା ରହିଛି, ମାତ୍ର କଳ୍ପନାର ଦୁନିଆ ହେଉଛି ଅସୀମ। ସେଭଳି ଫରାସୀ ପ୍ରାବନ୍ଧିକ ଜୋସେଫ୍ ଜୋବର୍ଟ କଳ୍ପନାକୁ ଆତ୍ମାର ଚକ୍ଷୁ ବୋଲି କହିଥିଲେ। ଏଲ୍ ଫ୍ରାଙ୍କ ବୋମ୍ ଆମେରିକୀୟ ଶିଶୁ

0: ସାହିତ୍ୟିକଙ୍କ ମତ ହେଲା, ମଣିଷ ଜାତିକୁ ଅନ୍ଧକାର ଯୁଗରୁ ଆଜିର ସଭ୍ୟ ସମାଜକୁ କଳ୍ପନା ହିଁ ନେଇ ଆସିଛି। ଏହି କଳ୍ପନା କଲମ୍ବସ୍ଙ୍କୁ ଆମେରିକା ଆବିଷ୍କାର କରିବାରେ, ବୈଜ୍ଞାନିକ ବେଞ୍ଜାମିନ୍ ଫ୍ରାଙ୍କଲିନ୍ଙ୍କୁ ବିଦ୍ୟୁତ୍ ଶକ୍ତି ଖୋଜିବାରେ ସାହାଯ୍ୟ କରିଥିଲା। ଏସବୁ ଉକ୍ତିରୁ ଆମେ ଜାଣିପାରିବା ସମଗ୍ର ପୃଥିବୀରେ କେମିତି ମହାପୁରୁଷମାନେ କଳ୍ପନା ଶକ୍ତିକୁ ଗୁରୁତ୍ୱ ଦେଇଥିଲେ। ଅଭିନୟ ଜଗତରେ ସିଏ ଅପେରା, ଟେଲିଭିଜନ ବା ସିନେମା ଯାହା ବି ହେଉ, କଳ୍ପନାର ରହିଥାଏ ବଳିଷ୍ଠ ଭୂମିକା। ନିର୍ଦ୍ଦେଶକ, ପ୍ରଯୋଜକ, ତାଙ୍କ ନାଟକ, ଧାରାବାହିକ ବା ସିନେମାର ଚରିତ୍ରମାନେ କିଭଳି ହେବେ ସେ ସମ୍ପର୍କରେ ପୂର୍ବକଳ୍ପନା କରିଥାନ୍ତି, ମନଶ୍ଚକ୍ଷୁରେ ଖୋଜୁଥାନ୍ତି ଚରିତ୍ରକୁ ଚାହିଁ ଅଭିନେତା। ସେଥିପାଇଁ ଗବ୍ବର ସିଂ ଡାକୁ ପାଇଁ ଅମଜଦ୍ ଖାଁ ହିଁ ଯୋଗ୍ୟ, ମୋଗାମ୍ବୋ ଖଳନାୟକ ପାଇଁ ଅମରୀଶ ପୁରୀ ହିଁ ଉପଯୁକ୍ତ ଅଭିନେତା ବୋଲି ନିର୍ମାତା ନିର୍ଦ୍ଦେଶକ ଜାଣିଥିଲେ। ଓସ୍କାର ପୁରସ୍କାର ପ୍ରାପ୍ତ ଗାନ୍ଧୀ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସାର୍ ରିଚାର୍ଡ ଏଟେନବୋରୋ ଯେତେବେଳେ ଗାନ୍ଧୀ ଭୂମିକା ପାଇଁ ତାଙ୍କ କଳ୍ପନାର ଅଭିନେତାକୁ ଖୋଜୁଥିଲେ, ସିଏ ପାଇଥିଲେ ମହାନ ଅଭିନେତା ସାର୍ ବେନ୍ କିଙ୍ଗସ୍ଲେଙ୍କୁ। ଏହି କଳ୍ପନାର କମାଲ ଗାନ୍ଧୀ ଚଳଚ୍ଚିତ୍ରକୁ ଆଣିଦେଲା ଏକାଧିକ ଓସ୍କାର ଓ ବିପୁଳ ସମ୍ମାନ। ଅଭିନୟ ଜଗତରେ ନିର୍ଦ୍ଦେଶକ ପ୍ରଯୋଜକଙ୍କ କଳ୍ପନାର ବାସ୍ତବ ରୂପାୟନ ସବୁବେଳେ ବିରାଟ ସଫଳତା ଆଣିଦିଏ। ରାମାୟଣ ମହାଭାରତ ଧାରାବାହିକ ଅତୀତରେ ଏତେ ଲୋକପ୍ରିୟ ହେବାର କାରଣ ଥିଲା, ମୁଗ୍ଧ ଦର୍ଶକ ଆଉ କଳ୍ପନା କରିପାରୁନଥିଲେ ଯେ ଏହି ଚରିତ୍ର ପାଇଁ ଏହି ଅଭିନେତା ବା ଅଭିନେତ୍ରୀଙ୍କ ଠାରୁ ଆଉ ଭଲ ଅଭିନୟ କେହି କରିପାରିଥାନ୍ତା। ଏଇ ତ ମୌସୁମୀର ମୃଦୁସ୍ପର୍ଶ ଅନୁଭବ ହେଲାଣି। ଖଣ୍ଡ ଖଣ୍ଡ ଭସା ମେଘ ଆକାଶରେ ଉଡ଼ି ବୁଲୁଥିବା ବେଳେ ସେମାନଙ୍କ ଆକୃତିକୁ ନେଇ ଆମେ କଳ୍ପନା କରିଥାଉ। ଖଣ୍ଡେ ମେଘ ମୋତେ କୁମ୍ଭୀରର ମୁହଁ ପରି ଲାଗିପାରେ, ତାହା ମୋର କଳ୍ପନା। ମାତ୍ର ସେଇ ମେଘ ଖଣ୍ଡକ ଆପଣଙ୍କ କଳ୍ପନାରେ ହେଇପାରେ ଆଉ କିଛି। ତେବେ ଶେଷରେ କୁହାଯାଇପାରେ, କଳ୍ପନାକୁ ବାସ୍ତବତାର ରୂପରେଖ ନଦେଲେ ସଫଳତା ମିଳେ ନାହିଁ, ଆଉ ଏଥିପାଇଁ ଲୋଡ଼ା କଠୋର ଶ୍ରମ, ଉତ୍ତମ ଯୋଜନା ଏବଂ ଅଦମ୍ୟ ଉତ୍ସାହ। ସୁପ୍ତ ସିଂହ କଳ୍ପନାରେ ମୃଗ ଶିକାର କଲେ ତାର ପେଟ ପୂରିବ ନାହିଁ, ତାକୁ ନିଦରୁ ଉଠି ମୃଗ ସନ୍ଧାନରେ ଯିବାକୁ ପଡ଼ିବ। ମନେପଡ଼େ ଏ ପ୍ରସଙ୍ଗରେ ଭାରତର ପୂର୍ବତନ ରାଷ୍ଟ୍ରପତି ମହାନ ବୈଜ୍ଞାନିକ APJ ଅବଦୁଲ କଲାମଙ୍କ ମହତ ବାଣୀ। ତାଙ୍କ ଭାଷାରେ, ସ୍ୱପ୍ନ ତାହା ନୁହେଁ ଯାହା ରାତିରେ ଆମେ ଶୋଇଥିଲା ବେଳେ ଦେଖିଥାଉ, ସ୍ୱପ୍ନ ହେଉଛି ତାହା ଯାହା ପ୍ରାପ୍ତି ନ ହେବା ଯାଏଁ ଆମ ଆଖିକୁ ନିଦ ଆସିନଥାଏ। କଳ୍ପନା ସମ୍ପର୍କରେ ମଧ୍ୟ ଏହା ସତ୍ୟ ନା କ'ଣ କହୁଛନ୍ତି?
1: ଶୁଣୁଥିଲେ ଆଲୋଚନା କଳ୍ପନା, ଆଲୋଚକ ଥିଲେ ମନୋଜ କୁମାର ପୂଜାରୀ, ଆକାଶବାଣୀ ବଲାଙ୍ଗୀର।
2: ହ୍ୟାଲୋ
3: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
2: ପୁଣି ଥରେ
3: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
2: ସାର୍ ଏତେ କୋଉଠୁ?
3: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
2: ସାର୍ 2 ଲକ୍ଷ
4: କ'ଣ ହେଲା ବାପା?
2: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
3: ଆରେ
2: କାଟିଦେଲା,
4: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ବୋଲି କିଛି ନାହିଁ, ଏସବୁ ଫ୍ରଡ୍।
2: ଫ୍ରଡ୍?
4: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ, ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
2: ତ ଟଙ୍କା ହରେଇବେ।
5: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
7: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ

0: ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
1: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
0: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା sdairbalangir@gmail.com।
2: ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 8 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ସମାଚାର ପ୍ରଭାତ ଓ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଶ୍ରୀଜଗନ୍ନାଥଙ୍କ ଯାତ୍ରାମାନଙ୍କ ମଧ୍ୟରେ ରଥଯାତ୍ରା ସର୍ବତନ୍ତ୍ର ସ୍ୱତନ୍ତ୍ର ଯାତ୍ରା ଭାବରେ ବିଶ୍ୱବିଖ୍ୟାତ। କାରଣ ଯେଉଁ ସବୁ ଗଣପର୍ବ ସମଗ୍ର ଭକ୍ତ ସମାଜର ହୃଦୟରେ ନିର୍ମଳ ଆନନ୍ଦ, ସାମ୍ୟ, ଐକ୍ୟ ତଥା ସଂହତିର ଭାବ ସଞ୍ଚାର କରିଥାଏ, ତନ୍ମଧ୍ୟରେ ପୁରୁଷୋତ୍ତମ କ୍ଷେତ୍ରରେ ଅନୁଷ୍ଠିତ ରଥଯାତ୍ରା ହେଉଛି ସର୍ବୋତ୍ତମ। ଶ୍ରୀମନ୍ଦିରରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ରଥଯାତ୍ରା ମଧ୍ୟ ଶ୍ରୀଜଗନ୍ନାଥଙ୍କ ଅତି ପ୍ରିୟ ଉତ୍ସବ। ସ୍ୱୟଂ ପ୍ରଭୁ ଜଗନ୍ନାଥ ଏହି ଘୋଷଯାତ୍ରା କାଳରେ ମନ୍ଦିରରୁ ବାହାରି ଆସି ଜନତାର ମହାସମୁଦ୍ର ମଧ୍ୟରେ ନିଜକୁ ଏକୀଭୂତ କରନ୍ତି। ଜଗତର କଲ୍ୟାଣ ନିମନ୍ତେ ମହାପ୍ରଭୁଙ୍କ ଏହି ଘୋଷଯାତ୍ରା ଯୁଗେ ଯୁଗେ ଭକ୍ତର ମନରେ ଆନନ୍ଦ ସଞ୍ଚାର କରିଆସିଛି।

0: ଏହି ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଶ୍ରୀଜୀଉମାନଙ୍କର ନୀତି ଓ ରୀତି ପାଳନ ଅବସରରେ ମନ୍ଦିରର ବିଭିନ୍ନ ନିଯୋଗର ସେବକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସେବକମାନଙ୍କ ମଧ୍ୟରୁ ପାଳିଆ ପଢ଼ିଆରୀ, ଗରାବଡ଼ୁ ସେବକ, ପତ୍ରବଡ଼ୁ, ସୁଆରବଡ଼ୁ, ମୁଦୁଲି, ପୂଜା ପଣ୍ଡା, ପତିମହାପାତ୍ର, ଦୈତାପତି, ମେକାପ, ବିମାନ ବଡ଼ୁ, ପାଳିଆ ଖୁଣ୍ଟିଆ, କାହାଳିଆ, ବଣିଆ, ଲେଙ୍କା, ପାଇକ, କୋଠସୁହାସିଆ, ରାଜଗୁରୁ, ଚିତ୍ରକାର, ତଳିଛ ମହାପାତ୍ର, ପୁଷ୍ପାଳକ, ରଥମହାରଣା, ଡାହୁକ, ରଥ ଭୋଇ, ପ୍ରଧାନୀ, ମହାସୁଆର, ଦର୍ପଣୀ ଆଦି 38 ପ୍ରକାରର ସେବକ ଏହି ଯାତ୍ରାରେ ସେବା ଯୋଗେଇଥାନ୍ତି। ସେମାନଙ୍କର ନିର୍ଦ୍ଦିଷ୍ଟ ସେବା ସମ୍ପର୍କରେ ଆଲୋଚନା ଆଜିର ମୁଖ୍ୟ ପ୍ରସଙ୍ଗ ଆଲୋଚନା କରୁଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୋଛିକାର।
1: ଆମେ ସାଧାରଣତଃ ରଥଯାତ୍ରାକୁ ଆମେ ତିନି ଭାଗରେ ବିଭକ୍ତ କରିପାରିବା। ଶ୍ରୀଗୁଣ୍ଡିଚା ଦିନ ସକାଳେ ମଙ୍ଗଳାରତୀଠୁ ଆରମ୍ଭ କରି ପହଣ୍ଡି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ଏହି ନୀତି ଆରମ୍ଭ ହୁଏ ଏବଂ ସେ ମହାପ୍ରଭୁମାନେ ରଥାରୂଢ଼ ହୋଇସାରିଲା ପରେ ରଥ ଟଣା ପର୍ଯ୍ୟନ୍ତ ଏଠାରେ ବିଭିନ୍ନ ପ୍ରକାର ନୀତି ପାଳନ ହୁଏ ଏବଂ ରଥ ଟଣା ସରିଗଲା ପରେ ରାତ୍ର ପହଡ଼ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ରଥ ଉପରେ ନୀତି ହୁଏ। ମଙ୍ଗଳ ଆଳତୀଠୁ ଆରମ୍ଭ କରି ପହଣ୍ଡି ପର୍ଯ୍ୟନ୍ତ ଏହା ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୁଏ। ମଙ୍ଗଳ ଆଳତୀ ହୁଏ, ତାପରେ ଅବକାଶ ହୁଏ, ଅବକାଶ ପରେ ବେଶ ହୁଏ, ତାପରେ ଖେଚଡ଼ି ଭୋଗ ଆଦି ସକାଳ ଧୂପ ହୁଏ, ମଇଲମ ହୋଇସାରିଲା ପରେ ପହଣ୍ଡି ବିଜେ ଠାକୁରଙ୍କ ଆରମ୍ଭ ହୁଏ। ଏହିଗୁଡ଼ିକ ମନ୍ଦିର ଭିତରେ ହୁଏ। ମନ୍ଦିର ପରେ ପରେ ଠାକୁରମାନେ ରଥାରୂଢ଼ ହୋଇସାରିଲା ପରେ ସେଠାରେ ଚକା ଅପସର ହୁଏ ଏବଂ ଚିତା ଲାଗି, ମାଳଚୋଡ଼ ଲାଗି, ଛେରା ପହଁରା ଏବଂ ଚାରପିଟା ଆଉ ଘୋଡ଼ା ଲାଗିସାରିଲା ପରେ ରଥ ଟଣା ଆରମ୍ଭ।

ରଥଟଣା ସରିଲା ପରେ ପରେ ସେଠାରେ ମହାସ୍ନାନ ହୁଏ, ମଧ୍ୟାହ୍ନ ଧୂପ ହୁଏ, ମଧ୍ୟାହ୍ନ ଧୂପ ପରେ ସନ୍ଧ୍ୟା ଧୂପ, ସନ୍ଧ୍ୟା ଆଳତୀ ପରେ ସନ୍ଧ୍ୟା ଧୂପ ଏବଂ ବଡ଼ ସିଂହାର ବେଶ ହୁଏ।

0: ଶ୍ରୀଗୁଣ୍ଡିଚା ଦିନ ମଙ୍ଗଳାର୍ପଣ ହେଉଛି ଗୋଟିଏ ବିଶେଷ ସେବା। ଏହି ସେବାଟି ସକାଳ ଧୂପ ଅର୍ଥାତ୍ ଖେଚେଡ଼ି ଭୋଗ ସରିଗଲା ପରେ ହୋଇଥାଏ। ମଙ୍ଗଳାର୍ପଣ ନୀତିରେ ମୁଦୁଲି, ଶୁଦ୍ଧ ସୁଆର, ପୂଜା ପଣ୍ଡା, ପତି ମହାପାତ୍ର ଏବଂ ମୁଦିରସ୍ଥ ଆଦି ସେବକମାନେ ସମ୍ପୃକ୍ତ ହୋଇଥାନ୍ତି। ମୁଦୁଲିଠାରୁ ପ୍ରାୟ 17 ପ୍ରକାରର ପାତ୍ର ସଜ ନେଇ ସାରିଲା ପରେ ଶୁଦ୍ଧ ସୁଆର ମଙ୍ଗଳାର୍ପଣର ଆବଶ୍ୟକ ପୂଜା ସାମଗ୍ରୀ ସଜାଡ଼ି ତିନି ବାଡ଼ରେ ପୂଜା ପଣ୍ଡା, ପତି ମହାପାତ୍ର, ମୁଦିରସ୍ଥଙ୍କୁ ପ୍ରଦାନ କରିଥାନ୍ତି। ଜଗନ୍ନାଥଙ୍କ ବାଡ଼ରେ ପୂଜା ପଣ୍ଡା, ସୁଭଦ୍ରାଙ୍କ ବାଡ଼ରେ ମୁଦିରସ୍ଥ ଆଉ ବଳଭଦ୍ରଙ୍କ ବାଡ଼ରେ ପତି ମହାପାତ୍ର ମଙ୍ଗଳାର୍ପଣ କରନ୍ତି। ମଙ୍ଗଳାର୍ପଣ ସରିଲା ପରେ ବିଜେ କାହାଳି ବାଜେ, ତାପରେ ସୁଦର୍ଶନଙ୍କର ରୁନ୍ଧା ପିଟା ହୋଇ ପହଣ୍ଡି ବିଜେ ଆରମ୍ଭ ହୋଇଯାଏ।
1: ରଥ ଉପରେ ଶ୍ରୀଜୀଉମାନଙ୍କର ରଥାରୂଢ଼ ହୋଇସାରିଲା ପରେ ଏଠାରେ ଆରମ୍ଭ ହୁଏ ସ୍ୱତନ୍ତ୍ର ନୀତି। ସେ ସ୍ୱତନ୍ତ୍ର ନୀତିଗୁଡ଼ିକ ହେଉଛି ଚିତାଲାଗି। ଏ ଚିତାଲାଗି ଯେତେବେଳେ ମହାପ୍ରଭୁ ମନ୍ଦିର ଭିତରେ ବାହାରି ଆସନ୍ତି, ବର୍ଷ ସାରା ମହାପ୍ରଭୁଙ୍କର ଗୋଟେ ହୀରାର ଚିତା ପ୍ରଭୁଙ୍କ ଦ୍ୱାରା ଲାଗିଥାଏ, କିନ୍ତୁ ରଥ ଉପରେ ଆସିଲା ପରେ ସେ ଚିତା କଢ଼ାଯାଇ ସୋଲରେ ଚିତା ଲଗାଯାଏ। ଏହି ଚିତା ଲଗାଇବା ପାଇଁ ଲେଙ୍କା, ପାଇକ, ଘଣ୍ଟା, ଛତର, କାହାଳିଆ ବଣିଆଙ୍କ ପାଖକୁ ଯାଇ ସେ ଚିତା ଆଣନ୍ତି। ଚିତା ଆଣି ତାକୁ ଦୈତାପତି ସେବକମାନେ ସେ ଚିତା ଲାଗି କରନ୍ତି ମହାପ୍ରଭୁଙ୍କ ଦେହରେ। ଏହାପରେ ପରେ ଆରମ୍ଭ ହୁଏ ଆଉ ଗୋଟିଏ ସ୍ୱତନ୍ତ୍ର ସେବା, ସେ ହେଉଛି ମାଳଚଳ ସେବା। ଏକ ଦୟଣମାଳି ସେବକ ଦୈତାପତିକୁ ଆଣି ଦେଇଥାନ୍ତି ଏବଂ ମାଳଚଳ ଲାଗି ହୁଏ। ମାଳଚଳ ଲାଗି ସରିଲା ପରେ ଗଜପତି ମହାରାଜାଙ୍କ ଖବର ଯାଏ ଛେରା ପହଁରା କରିବା ପାଇଁ। ଏହା ଏକ ସ୍ୱତନ୍ତ୍ର ନୀତି, ଅତି ବିଶିଷ୍ଟ ନୀତି ଏହା। ଏହି ଛେରା ପହଁରା ନୀତି କରିବା ପାଇଁ ମହାରାଜ ଶ୍ରୀନଗରରୁ ତାମଜାନରେ ବସି ଏକ ପଟୁଆରରେ ସେମାନେ ରଥ ପାଖକୁ ଆସନ୍ତି। ପ୍ରଥମେ ସେମାନେ ବଳଭଦ୍ରଙ୍କ ରଥକୁ ଯାଆନ୍ତି, ସେଠାରେ ଗରାବୁଡ଼ ସେବକ ଥାନ୍ତି। ଗରାବୁଡ଼ ସେବକଙ୍କ ପାଖରୁ ହାତୀଅଣି ନେଇ ଗଜପତି ମହାରାଜ ସେଠାରେ ଦଣ୍ଡ ପ୍ରଣାମ ଏବଂ ନିଉ ଛାଡ଼ି ହୁଅନ୍ତି। ଏହାପରେ ପରେ ସେଠାରେ ଭଣ୍ଡାର ମେକଅପ୍ କର୍ପୂର ସଜି ରଖିଥାନ୍ତି ଆଳତି କରିବା ପାଇଁ, ସେ ଗଜପତି ମହାରାଜଙ୍କ ହାତକୁ ଦିଅନ୍ତି। ଗଜପତି ମହାରାଜ କର୍ପୂର ଆଳତି କରିସାରିଲା ପରେ ଉପସ୍ଥିତ ଥିବା ରାଜଗୁରୁ ସୁବର୍ଣ୍ଣ ଖଡ଼ିକା ସଂସ୍କାର କରି ଗଜପତି ମହାରାଜଙ୍କୁ ଦେଇଥାନ୍ତି। ସେଠାରେ ଭଣ୍ଡାର ମେକଅପ୍ ଆମର ରୂପା ପିଙ୍ଗଣରେ ଦୟଣମାଳି ଦେଇଥିବା ଶୁକ୍ଳ ଫୁଲ ଆଗରେ ରଥ ଉପରେ ପକାଇ ପକାଇ ଯାଆନ୍ତି ଏବଂ ଗଜପତି ମହାରାଜ ତାକୁ ଗୋଟେ ଘେରା ଛେରା ପହଁରା କରିସାରିଲା ପରେ ପୁନର୍ବାର ରାଜଗୁରୁ ମହାଶୟ ସେଇ ଘଟୁଆରୀ ଚନ୍ଦନ ପାଣି ପ୍ରସ୍ତୁତ କରିକିରି ରାଜଗୁରୁଙ୍କୁ ଦେଇଥାନ୍ତି। ରାଜଗୁରୁ ସଂସ୍କାର କରି ପୁନଃ ସେଇ ଭଣ୍ଡାର ମେକଅପ୍କୁ ଦେଇଥାନ୍ତି। ଭଣ୍ଡାର ମେକଅପ୍ ସେଇ ଚନ୍ଦନ ପାଣି ସିଞ୍ଚନ କରି ରଥ ଚାରିପାଖେ ପୁନଃ ଏକ ଘେରା ବୁଲି ଆସିଲା ପରେ ଚନ୍ଦନ ଗୁଣ୍ଡ ଭଣ୍ଡାର ମେକଅପ୍ ନେଇ ରଜାଙ୍କୁ ଦିଅନ୍ତି। ରଜା ଚନ୍ଦନ ଗୁଣ୍ଡ ରଥ ଚାରିପଟେ ସିଞ୍ଚନ କରି ଯାଆନ୍ତି। ଏହିଭଳି ଭାବରେ ତିନି ରଥରେ ମହାପ୍ରଭୁଙ୍କ ଛେରା ପହଁରା କାର୍ଯ୍ୟ ଗଜପତି ମହାରାଜ କରିଥାନ୍ତି।

ରଥ ଟଣା ଯେତେବେଳେ ଆରମ୍ଭ ହୋଇଯିବ ସେତେବେଳେ ବିଭିନ୍ନ ମଠ ଏବଂ ବ୍ୟକ୍ତିବିଶେଷଙ୍କ ଦ୍ୱାରା ମହାପ୍ରଭୁଙ୍କୁ ବିଭିନ୍ନ ସ୍ଥାନରେ ପନ୍ଥୀଭୋଗ କରାଯାଏ। ଏହି ପନ୍ଥୀଭୋଗ ପୂଜାପଣ୍ଡା ସେବକମାନେ ଯାଇକରି କରିଥାନ୍ତି। ଯେତେବେଳେ ରଥ ଅଟକି ଯାଏ, ଯେତେବେଳେ ରଥଟା ବନ୍ଦ ହୋଇଯାଏ, ତାପରେ ପରେ ମହାପ୍ରଭୁଙ୍କୁ ମହାସ୍ନାନ ଆରମ୍ଭ ହୁଏ। ସେ ମହାସ୍ନାନରେ ପର୍ବଯାତ୍ରା ଯୋଗାଣିଆ ଏବଂ ପୂଜାପଣ୍ଡାମାନେ ସଂଶ୍ଳିତ ଥାନ୍ତି। ତାପରେ ପରେ ରଥରେ ମଧ୍ୟାହ୍ନ ଧୂପ ହୁଏ। ମଧ୍ୟାହ୍ନ ଧୂପ ପରେ ପରେ ସନ୍ଧ୍ୟା ଆଳତୀ, ସନ୍ଧ୍ୟା ଆଳତୀ ପରେ ସନ୍ଧ୍ୟା ଧୂପ, ଚନ୍ଦନ ଲାଗି ଏବଂ ବଡ଼ସିଂହାର ବେଶ ଆରମ୍ଭ ହୋଇଥାଏ। ଶେଷରେ ପହଁରାବାଲାମାନେ ରଥ ଉପରେ କଣ୍ଡା ବୋଲି ପହଳ କରିଥାନ୍ତି।

ରଥଯାତ୍ରା ମହୋତ୍ସବ କାଳରେ ବହୁ ପ୍ରକାରର ନୀତି ପାଳିତ ହୁଏ। ରଥଯାତ୍ରା, ସନ୍ଧ୍ୟା ଦର୍ଶନ, ହେରା ପଞ୍ଚମୀ, ବାହୁଡ଼ା ଯାତ୍ରା, ଶୁକ୍ଳ ଏକାଦଶୀ, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜୟ ଆଦି ସ୍ୱତନ୍ତ୍ର ନୀତି ପାଳନ ଅବସରରେ ନିର୍ଦ୍ଦିଷ୍ଟ ନିଯୋଗମାନଙ୍କର ସେବାୟତଙ୍କର ସେବାର ଆବଶ୍ୟକତା ପଡ଼ିଥାଏ। ଏହି ସମସ୍ତ ସେବାୟତଙ୍କ ନିଷ୍ଠାପର ଐକ୍ୟବଦ୍ଧ ସେବା ହିଁ ସମୁଦାୟ ଦ୍ୱାଦଶ ଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରିବାରେ ସହାୟକ ହୋଇଥାଏ।

ଶ୍ରୀମନ୍ଦିରର ଆକୃତି ଗଠନ ଶୈଳୀ ଓ ସ୍ଥାନ ବିଶେଷର ନାମକରଣ ଶାସ୍ତ୍ର ଓ ପୁରାଣର ଆଧାରରେ ପରିକଳ୍ପିତ। ଦ୍ୱାର ପାଚେରୀ ମଣ୍ଡପ ତଥା ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟ ନିଜ ନିଜ ନୀତି ଓ ପ୍ରସିଦ୍ଧିକୁ ନେଇ ବିଖ୍ୟାତ। ଶ୍ରୀମନ୍ଦିରର ଚାରିଦିଗରେ ଥିବା ଚାରିଟି ମୁଖ୍ୟ ଦ୍ୱାର ଛଡ଼ା ସାତପାହାଚ ଦ୍ୱାର, କଳାହାଟ ଦ୍ୱାର, ବେହରଣ ଦ୍ୱାର ପ୍ରଭୃତି ଦ୍ୱାରମାନ ରହିଛି। ଏହି ଦ୍ୱାରଗୁଡ଼ିକ ମଧ୍ୟରେ ଜୟ ବିଜୟ ଦ୍ୱାର ମନ୍ଦିରର କାର୍ଯ୍ୟ ଓ ନୀତି ସହ ବିଶେଷ ଭାବରେ ସମ୍ପୃକ୍ତ। ଏହାର ନାମକରଣ ପୁରାଣ ଭିତ୍ତିକ ଏବଂ ଜୟ ବିଜୟର ଇତିହାସ ଅତ୍ୟନ୍ତ ଶିକ୍ଷାପ୍ରଦ। ଶ୍ରୀମନ୍ଦିରର ନାଟମଣ୍ଡପ ଓ ଜଗମୋହନର ପ୍ରବେଶ ପଥକୁ ଜୟ ବିଜୟ ଦ୍ୱାର କୁହାଯାଏ। ଏହି ଦ୍ୱାରର ଦକ୍ଷିଣରେ ଜୟ ଓ ଉତ୍ତରରେ ବିଜୟ ଦଣ୍ଡାମାନ ହୋଇ ସଦାସର୍ବଦା ପ୍ରହରା ଦେଉଥାନ୍ତି। ମନ୍ଦିର ସିଂହଦ୍ୱାର ଉଭୟ ପଟର ଉପରେ ନବଗ୍ରହ ମୂର୍ତ୍ତିଙ୍କ ତଳେ ତଥା କୁର୍ମ ପ୍ରାଚୀରର ପୂର୍ବ ଦିଗ ଦ୍ୱାରର ପାଦଦେଶରେ ଏବଂ ଜୟ ବିଜୟ ଦ୍ୱାରର ଦୁଇପଟ କାନ୍ଧରେ ଜୟ ବିଜୟଙ୍କ ମୂର୍ତ୍ତି ଓ ଚିତ୍ର ରହିଛି। ଉଭୟ ଚତୁର୍ବାହୁ, ଉପର ଦୁଇ ବାହୁରେ ଚକ୍ର ଓ ଶଙ୍ଖ, ତଳ ଦୁଇ ବାହୁରେ ଅକ୍ଷମାଳ ଓ ଗଦା ଧାରଣ କରିଛନ୍ତି। ଏହି ଦ୍ୱାର ଅତ୍ୟନ୍ତ ପ୍ରଶସ୍ତ ଓ ଦୀର୍ଘକାୟ। ପ୍ରାୟ 3 ଫୁଟ ଚଉଡ଼ାର 8ଟି ଶ୍ରେଣୀରେ ବିଭିନ୍ନ କାରୁକାର୍ଯ୍ୟ ଦ୍ୱାରା ଦ୍ୱାରଟି ସୁଶୋଭିତ। ଗମନ ଓ ନିର୍ଗମନ ପାଇଁ ଏଥିରେ 3ଟି ଲେଖାଏଁ ପାହାଚ ରହିଛି। ଜୟ ଓ ବିଜୟ ଏହି ଦୁଇ ଭାଇଙ୍କ ନାମରେ ଏହା ନାମିତ। ଏ ଦୁହେଁ ଦୁଇ ଭାଇ ତଥା ବିଷ୍ଣୁ ଭକ୍ତ ଅଟନ୍ତି। ପୁରାଣ ମତରେ ବିଷ୍ଣୁଙ୍କର 16 ଜଣ ପାର୍ଷଦ ଥିଲେ। ଏମାନେ ହେଉଛନ୍ତି ବିଶ୍ୱକେଶଣ, ସୁଶୀଣ, ଜୟ, ବିଜୟ, ବଳ, ପ୍ରବଳ, ନନ୍ଦ, ସୁନନ୍ଦ, ଭଦ୍ର, ସୁଭଦ୍ର, ଚଣ୍ଡ, ପ୍ରଚଣ୍ଡ, କୁମୁଦ, କୁମୁଦାକ୍ଷ, ଶୀଳ ଓ ସୁଶୀଳ। ମନ୍ଦିରର ପର୍ବନୀତିଗୁଡ଼ିକରେ ଏହି ଦ୍ୱାରର ବିଶିଷ୍ଟ ଭୂମିକା ରହିଛି। ବିଜେ ପ୍ରତିମାମାନେ ପର୍ବନୀତିରେ ଏଠାକୁ ଆସି ବନ୍ଦାପନା ହୋଇଥାନ୍ତି। ପ୍ରତି ଏକାଦଶୀରେ ମଦନମୋହନଙ୍କ ବନ୍ଦାପନା, ହଳଦୀ ପାଣି, ବେଣ୍ଟ ବା ଶିକାର ତଥା ଜଗନ୍ନାଥଙ୍କ ନୀଳାଦ୍ରି ବିଜେରେ ଭିତରଛୁ ମହାପାତ୍ର ଏଠାରେ ବନ୍ଦାପନା ଓ ଆରତୀ କରିଥାନ୍ତି। ଲକ୍ଷ୍ମୀନାରାୟଣଙ୍କ ପ୍ରସିଦ୍ଧ କଳି ବା ବଚନିକା ଏଠାରେ ଅନୁଷ୍ଠିତ ହୁଏ। ଦ୍ୱାର ଭିତରପଟେ ଲକ୍ଷ୍ମୀଙ୍କ ପ୍ରତିନିଧି ଦେବଦାସୀଙ୍କ ସହ ଦ୍ୱାର ବାହାରପଟେ ଜଗନ୍ନାଥଙ୍କ ପ୍ରତିନିଧି ଦୈତାଙ୍କ ମଧ୍ୟରେ ବହୁ ବଚନିକା ହୁଏ। ଚତୁର୍ମାସରେ ଶମ୍ଭୁ ଏକାଦଶୀରେ ଲୋକନାଥ ଓ ମଦନମୋହନଙ୍କର ବନ୍ଦାପନା ଏଇଠାରେ ହୁଏ। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ରୁକ୍ମିଣୀ ବିବାହ ଉତ୍ସବରେ ଏଠାରେ ବିପ୍ର ବ୍ରାହ୍ମଣ ମଦନମୋହନଙ୍କୁ ଚିଟାଉ ପ୍ରଦାନ କରନ୍ତି। ଅଣସର ବେଳେ ବଲ୍ଲଭ ନୀତି ଏଠାରେ ହୁଏ। ଜଣେ ପଣ୍ଡା ଏ ଦ୍ୱାର ପାଖରେ ଠିଆ ହୋଇ ବଲ୍ଲଭ ସମର୍ପଣ କରନ୍ତି। ନକ୍ଷତ୍ର ବନ୍ଦାପନା ବେଳେ ମଦନମୋହନ ଆସି ବନ୍ଦାପନା ହୁଅନ୍ତି ଓ ଦ୍ୱାର ବନ୍ଦ ରହିଥାଏ। ଅନ୍ୟାନ୍ୟ ପର୍ବନୀତିଗୁଡ଼ିକରେ ମଧ୍ୟ ଏହି ଦ୍ୱାର ପାଖରେ ବିଜେ ପ୍ରତିମାମାନଙ୍କର ଚର୍ଚ୍ଚା ଓ ନୀତି ଏଠାରେ ହୁଏ। ଏହିପରି ବହୁ ନୀତିରେ ଏହି ଦ୍ୱାରର ବିଶେଷ ପ୍ରୟୋଜନୀୟତାକୁ ଗୁରୁତ୍ୱ ଦିଆଯାଏ।

ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ରଥଯାତ୍ରାରେ ସେବକମାନଙ୍କର ଭୂମିକା। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଗୁଚ୍ଛିକାର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ।

ଶେଷରେ କଥାଚିତ୍ର ତୋ ବିନା ମୋ କାହାଣୀ ଅଧା, କଣ୍ଠଶିଳ୍ପୀ ଅଭିଜିତ, ଗୀତ ଅରୁଣ ମନ୍ତ୍ରୀ, ସଙ୍ଗୀତ ଶାନ୍ତିରାଜ ଖୋସଲା।

ପ୍ରଚାର କଲୁ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ସକାଳ 9ଟା ହେବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

ବାତାୟନ କାର୍ଯ୍ୟକ୍ରମରେ ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ଏଥର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଗୀତ ଗଜଲ। କଣ୍ଠଶିଳ୍ପୀ ଚନ୍ଦନ ଦାସ।

ପ୍ରଚାର କଲୁ କାର୍ଯ୍ୟକ୍ରମ ଗୀତ ଗଜଲ। କଣ୍ଠଶିଳ୍ପୀ ଥିଲେ ଚନ୍ଦନ ଦାସ। ଆକାଶବାଣୀ ବଲାଙ୍ଗୀର ଶ୍ରୋତାବନ୍ଧୁ ଶୁଣନ୍ତୁ ଆମର କାର୍ଯ୍ୟକ୍ରମର ସୂଚନା। ଆଜି ଅପରାହ୍ନ 5ଟାରେ ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିବେ ବଜାସାଲ ଗୀତ। ପରିବେଷଣ କରିବେ ପଦାର୍ଥ ନନ୍ଦ ଏବଂ ସାଥୀ। ଓଡ଼ିଆ ସୁଗମ ସଙ୍ଗୀତ ପ୍ରଚାର କରିବୁ 5:30। ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ ଭକ୍ତି ଗୀତ। ଆଞ୍ଚଳିକ ଗୀତ ପ୍ରଚାର କରିବୁ 6:30। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଶୁଣିବେ ରାତି 7:30। ରାତି 8:00 ଗଳ୍ପଝର, ଏଥିରେ ଶୁଣିବେ ଗଳ୍ପ ସାମୁଦ୍ରିକ, ଗାଳ୍ପିକ ମନୋଜ କୁମାର ପୂଜାରୀ। 8:15 ପ୍ରଚାର କରିବୁ ଭକ୍ତଚରଣ ଦାସକୃତ ମଥୁରା ମଙ୍ଗଳ। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ରାତି 10:00। ରାଗ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ବଂଶୀବାଦନ ରାତି 10:30। ପରିବେଷଣ କରିବେ ପଣ୍ଡିତ ହରିପ୍ରସାଦ ଚୌରାସିଆ। ଶ୍ରୋତବନ୍ଧୁ, ଏଥିଲା ଆଜି ପ୍ରଚାରିତ ହେବାକୁ ଥିବା ଆମର ଅବଶିଷ୍ଟ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ 12:30 ହେବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

0: भरोसा फिल्म का गाना, लता मंगेशकर की आवाज, राजेंद्र कृष्ण के बोल, रवि का संगीत। इस गाने में एक नाराजगी भी है और दुख भी है, अवसाद भी है, भूलने की बात भी है, याद भी है, दिल भी है। तो आज की इबारत के बहुत सारे शब्द इस गाने में थे और हमारे श्रोताओं ने भी इस गाने का जिक्र किया था। एक श्रोता ने लिखा है कि मैं जब रूठती हूं तो न मनाती हूं न मनुहार करवाती हूं। क्या बात है भाई, ये तो अच्छा नुस्खा है कि ठीक है, ना मैं मनाऊंगी ना तुम, मतलब मैं ना मैं रूठूं ना तुम रूठो, ये वाला हिसाब किताब है ना। और बहुत सारे श्रोताओं ने जवाब दिया है कि पर्दे पर आशा पारिख है। और एक श्रोता ने लिखा है कि मन की हर उदासी का सबब दिल का टूटना नहीं होता है, कई बार कुदरत का बदलता मिजाज और
1: आकाशवाणी। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଭାରତ ନ୍ୟୁଜିଲାଣ୍ଡ ସହମତ। ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ 35,000 କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଭାରତୀୟ ନୌସେନାରେ ସାମିଲ। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସୁସ୍ଥ ଦୃଢ଼ ଓ ବିକଶିତ ଭାରତ ଗଠନ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ହରମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଉପରେ ନୂଆ ପ୍ରତିବନ୍ଧକ ଜାରି କଲା ଆମେରିକା। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ କ୍ୱାର୍ଟର ଫାଇନାଲରେ ଆଜି ରାତିରେ ଅନୁଷ୍ଠିତ ହେବ ନରୱେ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଆଜି ଅକ୍ଲ୍ୟାଣ୍ଡରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ସହମତ ହୋଇଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟର ପୂର୍ବ ଭାଗ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି, ଆଗାମୀ 4 ବର୍ଷ ପାଇଁ ଶ୍ରୀ ମୋଦି ଓ ଶ୍ରୀ ଲକ୍ସନ ଭାରତ ନ୍ୟୁଜିଲାଣ୍ଡ ରଣନୈତିକ ସହଯୋଗ 2030 ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା। ଆଜିର ଆଲୋଚନାରେ ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟକୁ 2030 ସୁଦ୍ଧା 35,000 କୋଟି ଟଙ୍କାରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବୈଠକରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ବୃଦ୍ଧି ଏବଂ ଭାରତୀୟ ନୌସେନା ଓ ନ୍ୟୁଜିଲାଣ୍ଡର ପ୍ରତିରକ୍ଷା କ୍ଷେତ୍ର ମଧ୍ୟରେ ପରିବହନ ସହଯୋଗ ଚୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଉଭୟ ଦେଶ ପକ୍ଷରୁ ଜାରି ବକ୍ତବ୍ୟରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ ଏବଂ ବିକଶିତ କ୍ଷେତ୍ର ଭାବେ ଗଢ଼ି ତୋଳିବା ପାଇଁ ପ୍ରତିବଦ୍ଧତା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଉଭୟ ନେତା ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ସ୍ୱାଗତ କରିବା ସହ ଏହାର କାର୍ଯ୍ୟାନ୍ୱୟନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

0: संबंधों को स्ट्रेटेजिक पार्टनरशिप के स्तर पर ले जाने का ऐतिहासिक निर्णय लिया है। इसके अंतर्गत हम हर क्षेत्र में स्पष्ट लक्ष्यों और ठोस परिणामों के साथ आगे बढ़ेंगे। इस वर्ष हमने रिकॉर्ड समय में फ्री ट्रेड एग्रीमेंट किया। इस उपलब्धि से दोनों देशों के उद्योगों, किसानों और युवाओं के लिए नए द्वार खुलेंगे। हमें ट्रेड के साथ साथ ट्रस्ट, टेक्नोलॉजी और टैलेंट का ब्लूप्रिंट हम तैयार कर रहे हैं।
1: ମିଳିତ ବିବୃତ୍ତିରେ ଶ୍ରୀ ମୋଦି ଓ ଶ୍ରୀ ଲକ୍ଷ୍ମଣ ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ନେଇ ଚିନ୍ତାବ୍ୟକ୍ତ କରିବା ସହ ସାଧାରଣ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତ ଉଭୟ ପାରମ୍ପରିକ ପ୍ରତିରକ୍ଷା ସାମର୍ଥ୍ୟ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ଦୃଢ଼ କରି ଏକ ସୁଦୃଢ଼, ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ବଳ ନିର୍ମାଣ କରିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ସେ କହିଛନ୍ତି ଭବିଷ୍ୟତର ଯୁଦ୍ଧରେ କୃତ୍ରିମ ବୁଦ୍ଧିମତା ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ହୋଇପାରେ, କିନ୍ତୁ ସାହସୀ ସୈନ୍ୟବଳ ଏବଂ ଦକ୍ଷ ସାମରିକ ଶକ୍ତି ହିଁ ସେଥିରେ ବିଜୟ ଲାଭ କରିବ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପ୍ରଯୁକ୍ତିବିଦ୍ୟା ଏବଂ ପାରମ୍ପରିକ ସାମରିକ ଦୃଢ଼ତା ପରିପୂରକ ଅଟନ୍ତି ଓ ଭାରତ ଆତ୍ମନିର୍ଭର ଭାରତ ଯୋଜନାରେ ଉଭୟରେ ଅଗ୍ରଗତି କରୁଛି। ଆଜି ବିଶାଖାପଟ୍ଟନମରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତର ଭାରତୀୟ ନୌସେନାରେ ସାମିଲ କରାଯିବା ଅବସରରେ ଶ୍ରୀ ସିଂ କହିଛନ୍ତି ଏହା ଭାରତର ସାମୁଦ୍ରିକ ଶକ୍ତି ଏବଂ ପ୍ରତିରକ୍ଷା ସାମର୍ଥ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭାରତୀୟ ନୌସେନାରେ ଗତ ଦେଢ଼ବର୍ଷ ମଧ୍ୟରେ 6 ଆଗଧାଡ଼ିର ଯୁଦ୍ଧପୋତ ସାମିଲ କରାଯିବା ଦେଶର ଜାହାଜ ନିର୍ମାଣ ସାମର୍ଥ୍ୟ, ବୃଦ୍ଧି ପାଉଥିବା ପ୍ରତିରକ୍ଷା ଶିଳ୍ପ ଇକୋସିଷ୍ଟମକୁ ଦର୍ଶାଉଛି। ସେ କହିଛନ୍ତି ଭାରତ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ପରିବର୍ତ୍ତେ ଏବେ ନିଜ ଦକ୍ଷତା ଏବଂ ନବସୃଜନ ବଳରେ ସାମରିକ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଏକ ପ୍ରମୁଖ ମଞ୍ଚ ପାଲଟିଛି। ଆତ୍ମନିର୍ଭର ଭାରତ ପଦକ୍ଷେପର ସଫଳତା ବର୍ଣ୍ଣନା କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତ ନିର୍ମାଣରେ 75%ରୁ ଅଧିକ ସାମଗ୍ରୀ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ଏଥିରେ ବ୍ରହ୍ମୋସ୍, ସୁପରସୋନିକ କ୍ଷେପଣାସ୍ତ୍ର, ଅତ୍ୟାଧୁନିକ ରାଡାର, ସମନ୍ୱିତ ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଭଳି ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।
2: ଆଇଏନ୍ଏସ୍ ମହେନ୍ଦ୍ରଗିରି ମେ ମଲ୍ଟି ଫଙ୍କ୍ସନ ରାଡାର କେ ସାଥ ଲଙ୍ଗ ରେଞ୍ଜ ସର୍ଫେସ୍ ଟୁ ଏୟାର ମିସାଇଲ୍ସ କା କମ୍ବିନେସନ ହେ ଜୋ ଆକାଶ ସେ ଆନେ ୱାଲେ କିସି ଭି ଖତରେ କୋ ଦୂର ସେ ହି ପହଚାନ କର ନଷ୍ଟ କର ସକତେ ହେ ଔର ଇସମେ ଇଣ୍ଡିଜିନସ ରକେଟ ଲାଞ୍ଚର ହେ ଟାରପିଡୋ ଲାଞ୍ଚର୍ସ ହେ ଏକ ଇଣ୍ଟିଗ୍ରେଟେଡ ଆଣ୍ଟି ସବମେରିନ ଡିଫେନ୍ସ सिस्टम है, इलेक्ट्रॉनिक वारफेयर सूट है और क्लोज इन वेपन सिस्टम भी है। ये तमाम चीजें आईएनएस महेंद्रगिरी को महेंद्रगिरी पर्वत के समान ही अभेद और मजबूत बनाती हैं।
1: आपण माने संवाद सुनुछंती आकाशवाणी रु। ବର୍ଦ୍ଧିତ ଜନସଂଖ୍ୟା ଯୋଗୁଁ ସମଗ୍ର ଦେଶ ତଥା ପୃଥିବୀରେ ସୃଷ୍ଟି ହେଉଥିବା ବିଭିନ୍ନ ଆହ୍ୱାନକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଜନସଂଖ୍ୟା ଦିବସ। ପ୍ରତିବର୍ଷ ଜୁଲାଇ 11 ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଜନସଂଖ୍ୟା ସମ୍ବନ୍ଧୀୟ ଚିନ୍ତାଧାରାକୁ ସମାଧାନ କରିବା ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଏହି ଦିବସ ପାଳନ କରାଯାଉଛି। 1990 ଡିସେମ୍ବରରେ ଜାତିସଂଘ ପକ୍ଷରୁ ପରିବେଶ ଏବଂ ବିକାଶ ସହିତ ଜନସଂଖ୍ୟା ସମସ୍ୟା ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାକୁ ସାକାର କରିବା। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ଇଚ୍ଛାଧୀନ ପରିବାର ନିୟୋଜନ ଯୋଜନା ସମସ୍ତଙ୍କ ପାଇଁ ଗୁରୁତ୍ୱ ରଖୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ଗର୍ଭଧାରଣ ମଧ୍ୟରେ ଉପଯୁକ୍ତ ସମୟ ବ୍ୟବଧାନ ରହିଲେ ଉଭୟ ମା ଏବଂ ଶିଶୁ ପାଇଁ ସ୍ୱାସ୍ଥ୍ୟକର ସାବ୍ୟସ୍ତ ହେବ ଓ ପିତାମାତା ମଧ୍ୟ ସେମାନଙ୍କ ପିଲାର ସଠିକ୍ ଯତ୍ନ ନେଇପାରିବେ। ଏହି ଅବସରରେ ଶ୍ରୀ ନଡ୍ଡା ସମସ୍ତଙ୍କୁ ଏକ ସୁସ୍ଥ, ଦୃଢ଼ ଏବଂ ବିକଶିତ ଭାରତ ଗଠନ ଲାଗି ଆହ୍ୱାନ ଦେଇଛନ୍ତି। ସଦ୍ୟତମ ଆୟ ତଥ୍ୟ ବିଶ୍ଳେଷଣ ପରେ ମୁଣ୍ଡପିଛା ଆୟ କ୍ଷେତ୍ରରେ ସିକ୍କିମ୍ ପୁଣି ଥରେ ଭାରତର ଧନୀ ରାଜ୍ୟ ଭାବେ ପରିଗଣିତ ହୋଇଛି। 2024-25 ଆର୍ଥିକ ବର୍ଷରେ ସିକ୍କିମ୍ର ମୁଣ୍ଡପିଛା ଆୟ 6.46 ଲକ୍ଷ ଟଙ୍କାରୁ ଅଧିକ ରହିଥିଲା, ଯାହା ଜାତୀୟ ହାର ତୁଳନାରେ 3 ଅଧିକ। ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ତେହେରାନ୍ର ଆକ୍ରମଣ ପରେ ଆମେରିକାର ଟ୍ରମ୍ପ ପ୍ରଶାସନ ଆଜି ଇରାନ୍ ଉପରେ କେତେକ ନୂଆ ପ୍ରତିବନ୍ଧକ ଜାରି କରିଛି। ଏହି ପ୍ରତିବନ୍ଧକଗୁଡ଼ିକ ଇରାନ୍ର ନେତୃତ୍ୱ ସହ ସମ୍ପର୍କିତ ଆର୍ଥିକ ନେଟୱାର୍କ ସହ ଜଡ଼ିତ। ଏହା ପୂର୍ବରୁ ଆମେରିକା କଠୋର ପଦକ୍ଷେପ ସ୍ୱରୂପ ଇରାନ୍ର ପ୍ରମୁଖ ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ସହ ତେହେରାନ୍ଠାରୁ ତୈଳ ବିକ୍ରି କରିବା ସମ୍ପର୍କିତ ଅନୁମତି ପ୍ରତ୍ୟାହାର କରିଥିଲା। ଆମେରିକା ପକ୍ଷରୁ ଏହିସବୁ ନୂତନ ପ୍ରତିବନ୍ଧକ ଜାରି ହେବା ଫଳରେ ଇରାନ୍ର ଆର୍ଥିକ ବ୍ୟବସ୍ଥା କ୍ଷତିର ସମ୍ମୁଖୀନ ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ

0: ମଧ୍ୟରେ ହୋଇଥିବା ବୁଝାମଣା ଶେଷ ହୋଇଥିବା ଘୋଷଣା କରିଥିଲେ ମଧ୍ୟ କୂଟନୈତିକ ପଦକ୍ଷେପ ସ୍ୱରୂପ ଏହି ପ୍ରତିବନ୍ଧକ ଜାରି କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ନାଗପୁରରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ପରିବହନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରିବେ। ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ଦୁଇଦିନିଆ ବୈଠକର ବିଷୟବସ୍ତୁ ସହନଶୀଳ ନବସୃଜନ ସହଯୋଗ ଏବଂ ସମାବେଶୀ ନିର୍ମାଣ ଉପରେ କେନ୍ଦ୍ରିତ ରହିଛି। ହାଇଦ୍ରାବାଦକୁ ପ୍ରମୁଖ ଉଚ୍ଚ ଗତିସମ୍ପନ୍ନ ରେଳ ହବ୍ ଭାବେ ବିକାଶ କରିବା ଲାଗି ଯୋଜନା ରହିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଏଥିରେ ପୁଣେ ଚେନ୍ନାଇ ଏବଂ ବେଙ୍ଗାଲୁରୁକୁ ବୁଲେଟ୍ ଟ୍ରେନ୍ କରିଡର ସଂଯୋଗ କରାଯିବ। ଆଜି ହାଇଦ୍ରାବାଦରେ ଏକ ଶିଳ୍ପ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଉଚ୍ଚ ଗତିସମ୍ପନ୍ନ ରେଳ ନେଟୱାର୍କ ଦକ୍ଷିଣ ଭାରତର ପ୍ରମୁଖ ଅର୍ଥନୈତିକ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବା ସହ ସଂଯୋଗୀକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଦେଶର ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ତେଲଙ୍ଗାନା ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ସେ କହିଛନ୍ତି, ଦେଶର 315 ବିଶ୍ୱବିଦ୍ୟାଳୟରେ ସେମିକଣ୍ଡକ୍ଟର ଡିଜାଇନ୍ ଟୁଲ୍ ଆରମ୍ଭ କରାଯାଇଛି। ଫିଫା ବିଶ୍ୱକପ୍ରେ ଆଜି ରାତିରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଚତୁର୍ଥ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଆର୍ଜେଣ୍ଟିନା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଭାରତୀୟ ସମୟ ରାତି 2:30 ମିଆମି ଷ୍ଟାଡିୟମରେ ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ସକାଳ 6:30 ଆର୍ଜେଣ୍ଟିନା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ସ୍ପେନ୍ ଏବଂ ଫ୍ରାନ୍ସ ସେମିଫାଇନାଲ୍କୁ ପୂର୍ବରୁ ଉନ୍ନୀତ ହୋଇସାରିଛନ୍ତି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଶେଷ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ସାଉଥହାମ୍ପଟନ୍ର ୟୁଟିଲିଟା ବାଉଲ୍ଠାରେ ଭାରତୀୟ ସମୟ ସନ୍ଧ୍ୟା 7 ମ୍ୟାଚ୍ ଆରମ୍ଭ ହେବ। ଇଂଲଣ୍ଡ 3-0 ଏହି ସିରିଜ୍ ବିଜୟୀ ହୋଇସାରିଛି। ଲଣ୍ଡନର ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଗତକାଲି ଆରମ୍ଭ ହୋଇଥିବା ପ୍ରଥମ ମହିଳା ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତର 285 ରନ୍ ଜବାବରେ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୈତିକ ସହଯୋଗ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଭାରତ ନ୍ୟୁଜିଲାଣ୍ଡ ସହମତ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧପଥ ଆଇଏନ୍ଏସ୍ ମହେନ୍ଦ୍ରଗିରି ଭାରତୀୟ ନୌସେନାରେ ସାମିଲ। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସୁସ୍ଥ ଦୃଢ଼ ଓ ବିକଶିତ ଭାରତ ଗଠନ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ହରମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ୍ ଉପରେ ନୂଆ ପ୍ରତିବନ୍ଧକ ଜାରି କଲା ଆମେରିକା। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ରାତିରେ ଅନୁଷ୍ଠିତ ହେବ ନରୱେ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: India and New Zealand elevate ties to strategic partnership, set to double bilateral trade to 35,000 crore rupees by 2030. Prime Minister Narendra Modi says Indian community across New Zealand is a vital part of the shared journey among two nations, addresses Indian diaspora in Auckland. Defence Minister Rajnath Singh commissions indigenous stealth frigate INS Mahendragiri, says India building a strong, self-reliant and future-ready defence force. BRICS Ministerial Declaration 2026 adopted to strengthen technological and innovation-driven cooperation in transport sector. Typhoon Bawi forces flight cancellations and school closures in Japan and Taiwan. India to face England in fifth and final T20 international in Southampton, England this evening. And in FIFA World Cup, Norway to take on England and Argentina to face Switzerland in quarterfinals tonight. And now the news in detail. India and New Zealand today elevated their ties to a strategic partnership and set a 5-year target to double their annual bilateral trade in goods and services to 35,000 crore rupees by 2030, following talks between Prime Minister Narendra Modi and his New Zealand counterpart Christopher Luxon in Auckland. Earlier, speaking during delegation-level talks, Prime Minister Modi said that his visit to New Zealand marks a historic milestone in bilateral relations and will give fresh momentum to ties between the two countries. Prime Minister Modi said India and New Zealand can play an important role in strengthening peace, stability and security in the Indo-Pacific region.
2: लोकतांत्रिक मूल्यों में दृढ़ विश्वास हमें नेचुरल पार्टनर बनाता है। मेड फॉर ईच अदर जैसा है ये। और दूसरी प्रकार से दो मैरिटाइम देश के रूप में हमारा करीबी सहयोग इंडो पैसिफिक को एक नई ताकत देता है और शांति के हमारे जो लक्ष्य हैं उसको अचीव करने में हमारे संबंध एक नई ऊर्जा भर सकते हैं।
1: मिस्टर मोदी थैंक द पीपल एंड लीडरशिप ऑफ

0: ମାଝି ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ମାମଲା ରୁଜୁ କରିବାକୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି ନିର୍ଦ୍ଦେଶକଙ୍କୁ ଶ୍ରୀ ମାଝି କହିଛନ୍ତି। ପୂର୍ବରୁ ପାଠ୍ୟପୁସ୍ତକ ତ୍ରୁଟିଜନିତ ବିଷୟର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଅନୁଯାୟୀ ଏସ୍ସିଇଆର୍ଟି ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତକୁ ଆଜି ଭାରତୀୟ ନୌସେନାରେ ସାମିଲ କରାଯାଇଛି। ବିଶାଖାପଟ୍ଟନମ୍ଠାରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର କମିଶନିଂ ସମାରୋହରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏହା ଭାରତର ସାମୁଦ୍ରିକ ଶକ୍ତି ଏବଂ ପ୍ରତିରକ୍ଷା ସାମର୍ଥ୍ୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଭାରତ ଉଭୟ ପାରମ୍ପରିକ ପ୍ରତିରକ୍ଷା ସାମର୍ଥ୍ୟ ଏବଂ ଉନ୍ନତ ପ୍ରଯୁକ୍ତି ବିଦ୍ୟାକୁ ଦୃଢ଼ କରି ଏକ ସୁଦୃଢ଼, ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ବଳ ନିର୍ମାଣ କରିଥିବା ଶ୍ରୀ ସିଂ କହିଛନ୍ତି। ଆଇଏନ୍ଏସ୍ ମହେନ୍ଦ୍ରଗିରି ଯୁଦ୍ଧପୋତ ନିର୍ମାଣରେ 75%ରୁ ଅଧିକ ସାମଗ୍ରୀ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ଏଥିରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ଷେପଣାସ୍ତ୍ର, ଅତ୍ୟାଧୁନିକ ରାଡାର୍ ସମନ୍ୱିତ ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଭଳି ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇପାରିବ। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ କେଜିରୁ ପିଜି ପର୍ଯ୍ୟନ୍ତ ଦେୟମୁକ୍ତ ଶିକ୍ଷା ଯୋଜନା ଲାଗି ଲାଗୁ କରାଯାଇଛି। ମାତ୍ର ଏହାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। 662 ଓ 488 ବର୍ଗ କଲେଜଗୁଡ଼ିକୁ ମଧ୍ୟ ଅର୍ଥରାଶି ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ଦେଉଥିବା ଅର୍ଥରାଶି ଏଣିକି ସରକାର ବହନ କରିବେ ବୋଲି ଶ୍ରୀ ସୁରଜ କହିଛନ୍ତି। ସୂଚନାଯୋଗ୍ୟ ସେଲ୍ଫ ଫାଇନାନ୍ସିଂ ଓ ବୃତ୍ତିଗତ ଶିକ୍ଷା ଉପରେ ଦେୟ ଦେବାକୁ ପଡ଼ିବ। ଯୋଜନା ଆରମ୍ଭ ହେବା ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇ ସାରିଛନ୍ତି ସେମାନେ ଟଙ୍କା ଫେରସ୍ତ ପାଇପାରିବେ। ପୁରୀ ଟାଉନ୍ହଲ୍ଠାରେ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ସୁପରିଚାଳନା ପାଇଁ ରାଜ୍ୟ ପୁଲିସ୍ ସହିତ 15 କମ୍ପାନୀ ସେଣ୍ଟ୍ରାଲ୍ ଫୋର୍ସ ନିଯୁକ୍ତ ରହିବେ। ତଟ ସୁରକ୍ଷା ଦାୟିତ୍ୱରେ ନ୍ୟାଭି, କୋଷ୍ଟଗାର୍ଡ ଓ ମେରାଇନ୍ ପୁଲିସ୍ ମୁତୟନ ହେବେ। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ଦାୟିତ୍ୱ ପ୍ରଦାନ ଉପରେ ନିଷ୍ପତ୍ତି ନିଆଯାଇଛି। ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପୂର୍ଣ୍ଣ ହେବ ବୋଲି ଶ୍ରୀ ଖୁରାନିଆ ଆଶାବ୍ୟକ୍ତ କରିଛନ୍ତି।
1: पाखी पुलिस अधिकारी और कर्मचारी एवं होमगार्ड पूरी रथयात्रा का बंदोबस्त पाई मुतयन होती समस्त अधिकारी और सहकर्मी माने जो जगह से मानू को दायित्व दिया जाए थी से जगह से माने जीवे से जगह से माने मुतयन हे और तांकर जो ड्यूटी होती से फर्दर डिटेल ब्रीफिंग करा जीवो।
0: ପୁରୀ ଶ୍ରୀମନ୍ଦିରରେ ଦଶମୀ ତିଥିରେ ଗତକାଲି ଶ୍ରୀଜୀଉମାନଙ୍କ ଚକାବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଓ ଓଷ ଲାଗି ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ସହ ଶୋଇବା ଅବସ୍ଥାରୁ ଉଠି ବସିଛନ୍ତି। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୁଦକ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଛି। ଏକାଦଶୀ ତିଥିରେ ଆଜି ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବେ ବୋଲି ଜଣାପଡ଼ିଛି। ଶ୍ରୀମନ୍ଦିର ରଥକଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆଜି ରଥ ଉପରକୁ ପବିତ୍ର କଳସ ଉଠାଯିବ। ଏହି ଅବସରରେ ଭୋଇ ସେବକମାନେ ଅଷ୍ଟମ ହରିବୋଲ ଧ୍ୱନି ଦେବାର ପରମ୍ପରା ରହିଛି। ରଥ ଉପରେ ଚକା ପଡ଼ିବା ଦିନ ଭୋଇ ସେବକମାନେ ଶେଷ ହରିବୋଲ ଦେଇଥାନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା। ଜନ୍ମହାରକୁ ନିୟନ୍ତ୍ରଣ କରିବା ଲାଗି ବିଶ୍ୱବାସୀଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
2: ପରିବାର ଯୋଜନା, ଲିଙ୍ଗଗତ ସମାନତା, ଦାରିଦ୍ର୍ୟ, ପ୍ରସବକାଳୀନ ସ୍ୱାସ୍ଥ୍ୟବସ୍ଥା ଏବଂ ମାନବିକ ଅଧିକାର ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। 1999 ଜୁଲାଇ 11 ତାରିଖରେ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳିତ ହୋଇଆସୁଛି। ଜନସଂଖ୍ୟା ବୃଦ୍ଧି ପ୍ରାକୃତିକ ସଂସାଧନ ଶୃଙ୍ଖଳ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏକ ରିପୋର୍ଟ ଅନୁଯାୟୀ ଭାରତର ଜନସଂଖ୍ୟା ବର୍ତ୍ତମାନ 140 କୋଟି ଅତିକ୍ରମ କରିସାରିଛି। ଚାଲିଛି। ଜନସଂଖ୍ୟା ଦେଶ ପାଇଁ ଉଭୟ ବିପଦ ଏବଂ ସମ୍ପଦ ଭାବେ କାର୍ଯ୍ୟ କରିଥାଏ। ଜନସଂଖ୍ୟାର ଭାରସାମ୍ୟକୁ ବଜାୟ ରଖାଯାଇ ପ୍ରାକୃତିକ ସମ୍ପଦର ସୁବିନିଯୋଗ ହୋଇପାରିଲେ ଜନସମ୍ପଦର ସୁପରିଚାଳନା ସମ୍ଭବପର ହୋଇପାରିବ। ଜନସଂଖ୍ୟା ନିୟନ୍ତ୍ରିତ କରିବାକୁ ପ୍ରତ୍ୟେକ ଦେଶ ବିଭିନ୍ନ ପଦକ୍ଷେପ ଏବଂ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି। ସମଗ୍ର ବିଶ୍ୱରେ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଚୀନ୍କୁ ଅତିକ୍ରମ କରି ଭାରତ ବର୍ତ୍ତମାନ ପ୍ରଥମ ସ୍ଥାନ।

0: ରହିଛି। ଏହି ଜନସଂଖ୍ୟା ବିସ୍ଫୋରଣ ଆଗାମୀ ଦିନରେ ଦେଶ ପାଇଁ ଦାରିଦ୍ର୍ୟ ସହ ପ୍ରଗତିରେ ମୁଖ୍ୟ ପ୍ରତିବନ୍ଧକ ସାଜିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ମହିଳାଙ୍କ ଶିକ୍ଷା, ସଶକ୍ତିକରଣ ଓ ପରିବାର ନିୟୋଜନ ବ୍ୟବସ୍ଥାର ସମ୍ପ୍ରସାରଣ ସହ ଦୁଇଟି ସନ୍ତାନ ଉପରେ ଗୁରୁତ୍ୱ ଏବଂ ପ୍ରୋହାହନ ପ୍ରଦାନ କରାଗଲେ ବର୍ଦ୍ଧିତ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ରଖାଯାଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବରିଷ୍ଠ ଅର୍ଥନୀତିଜ୍ଞ ଡକ୍ଟର ପ୍ରଭାସ ମିଶ୍ର ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: ମାନବ ସମ୍ବଳ ଯେଉଁଟା ବିଶ୍ୱ ବିକାଶରେ ମଧ୍ୟ ସହାୟକ ହେବ, ଦେଶର ଯେଉଁ ରାଷ୍ଟ୍ରର ଜନସଂଖ୍ୟା ଯେତେ ସମ୍ବଳ ଅଧିକ ସେମାନେ ବେଶୀ ପ୍ରଗତି କରିଥାନ୍ତି। ତେଣୁ ଆମେ ଚେଷ୍ଟା କରିବା ଯେ ଆମର ଜନସଂଖ୍ୟାକୁ ଆମେ ବରନ ବୋଲି ନ ଭାବି କରି ଆମେ କିଭଳି ଭାବେ ଜନସାଧାରଣ ବା ସବୁ ମାନବ ଆମର କେମିତି ସମ୍ବଳ ହେବେ ଏବଂ ଦେଶର ପ୍ରଗତିରେ କାମ କରିବେ ସେ ନେଇ ଆମେ ସମସ୍ତେ ପ୍ରଚେଷ୍ଟା।
0: ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରି ସାମାଜିକ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ଦିଗରେ ସମସ୍ତେ ସଂକଳ୍ପବଦ୍ଧ ହେବା ଜରୁରୀ। ଏହାଦ୍ୱାରା ଜନସଂଖ୍ୟା ବିକାଶରେ ବାଧକ ନ ହୋଇ ବିକାଶର ବାହକ ସାଜିବ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
2: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ସହମତି ପ୍ରକାଶ କରିଛନ୍ତି ବୋଲି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ଛତିଶଗଡ଼ ସରକାର ଗ୍ରହଣ କରିଛନ୍ତି। ଏହି ଆଧାରରେ ଛତିଶଗଡ଼ଠାରୁ ମହାନଦୀ ଟ୍ରିବ୍ୟୁନାଲ ଲିଖିତ ପ୍ରତିଶ୍ରତି ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 23 ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ଏହା ପୂର୍ବରୁ ଲିଖିତ ପ୍ରତିଶ୍ରତି ପ୍ରଦାନ ପାଇଁ ଟ୍ରିବ୍ୟୁନାଲ ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଭୁବନେଶ୍ୱର ବର୍ଷା ପାଣି ଜମୁଥିବା ବିଭିନ୍ନ ସ୍ଥାନରେ ଡ୍ରେନ୍ ନିର୍ମାଣ ସହ ଏହାକୁ କଭର କରାଯାଇଥିବା ନେଇ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଏଥିପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ପାଇଁ ଆଇଆଇଟି ରୁର୍କିକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳରେ ମାଷ୍ଟର ଡ୍ରେନେଜ୍ ପ୍ଲାନ୍ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଢେଙ୍କାନାଳ ପୌରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଜିଲ୍ଲା ପୌରପାଳିକା କାର୍ଯ୍ୟାଳୟ ସଭାଗୃହରେ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମୀକ୍ଷା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ବାବଦରେ ମନ୍ତ୍ରୀ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଉପସଚିବ ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଡକ୍ଟର ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର 7ଟି ଆକାଂକ୍ଷୀ ବ୍ଲକର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଡକ୍ଟର ହର୍ଷଦ ଆଲୋଚନା କରିଛନ୍ତି। ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ଭିତ୍ତିଭୂମିର ସୁଧାର ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରାଯାଇଛି। 5 ବର୍ଷ କିମ୍ବା ତଦୁର୍ଦ୍ଧ ସେବା ପୂରଣ କରିଥିବା ଗ୍ରାମ ରୋଜଗାର ସେବକଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ଫର୍ମାଟ୍ରେ 15 ଦିନ ମଧ୍ୟରେ ସମସ୍ତ ତଥ୍ୟ ପ୍ରଦାନ ପାଇଁ କୁହାଯାଇଛି। ରାଜ୍ୟସ୍ତରରେ ଏକ ସମନ୍ୱିତ ତଥ୍ୟ ବିବରଣୀ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ପାଣିପାଗ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଗତ 24 ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାଠାରେ ସର୍ବାଧିକ 90 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12ଟା ସୁଦ୍ଧା 612.4 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 8ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଯୁଦ୍ଧପୋତ ଆଇଏନ୍ଏସ୍ ମହେନ୍ଦ୍ରଗିରି। ଦେୟମୁକ୍ତ ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଣିବେ ରାଜ୍ୟ ସରକାର। ଆଜି ଓ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବାର ବାର୍ତ୍ତା ନେଇ ପାଳନ କରାଯାଉଛି ବିଶ୍ୱ ଜନସଂଖ୍ୟା ଦିବସ। ଏବଂ ପଶ୍ଚିମବଙ୍ଗ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ପ୍ରଭାବରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ସୁରୁନନିକେ ହେଇଗଲା ବୟସ ଅଠର, ସୁରୁନନିକେ ହେଇଗଲା ବୟସ ଅଠର, ଦୁର୍ଗାନୁ ଆସୁଅଛନ୍ କେତେ ଘର ବର, ଦୁର୍ଗାନୁ ଆସୁଅଛନ୍ କେତେ ଘର ବର, ନାଗ ନାଡ଼ି ଖୋଳି ପାଞ୍ଜି ସୁଝିଲା।

ବଗିଚା ପାନଖିଆ ଟୁଣେ କିରେ ଦାନ୍ତ ବଗ ବଗା ଦୂରୁ ଦେଖି ଦିଲେ କିରେ ଦିଶେଲୁ ଭୁଲୁଭା ଦୂରୁ ଦେଖି ଦେଲେ କିରେ ଦିଶେଲୁ ଭୁଲୁଭା କିଏ ଜାନେ କାର କପାଲେ ଜାଗେବା କିଏ ଜାନେ କାର କପାଲେ ଜାଗେବା ପଡ଼ିଲା ଗଠଲା ରସ ଚପ କଲାରେ କିଏ।

ବୈଶାଖ ମାସ ଦଶମୀର ଦିନ ରେ ହେ ଦଶମୀର ଦିନ ଶୁଭ ଘଡ଼ି ବାର ଦେଖି ଶୁଇଛେ ଲଗନ ଶୁଭ ଘଡ଼ି ବାର ଦେଖି ଶୁଝିଛେ ଲଗନ ବିହା ହେମି ବୋଲି ନନୀର ମନ ଛନ ଛନ ବିହା ହେମି ବୋଲି ନନୀର ମନ ଛନ ଛନ ମନେ ମନେ ଦେଖୁଅଛେ କୁଆଁରୀ ସପନ ଲୁକି ଲୁକି ଦର୍ପଣ ଦେଖା ନନିକେ ଲୁକି ଲୁକି ଦର୍ପଣ ଦେଖା ନନିକେ ବାଇକ କରିଦେଲା ରସ ଚୋପ କଲାରେ ହେ।

0: ଲୋକଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ବଜାଶାଲ ଗୀତ ପରିବେଷଣ କଲେ ପଦରଥ ନନ୍ଦ ଓ ସାଥୀ। ସେମାନେ ଥିଲେ ସନ୍ତୋଷ ସୁନା, ମନବୋଧ ସୁନା, ପ୍ରଫୁଲ୍ଲ ସୁନା, ସୌଦାଗର, କୃଷ୍ଣଚନ୍ଦ୍ର ହରପାଲ, ଉପେନ୍ଦ୍ର ସୁନା ଓ ମନୋଜ କୁମାର ନନ୍ଦ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜନ୍ AIR ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି।
1: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
2: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
1: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
2: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା SDAIR ବଲାଙ୍ଗୀର@gmail.com।

ଶୁଣୁଛନ୍ତି ଓଡ଼ିଆ ସୁଗମ ସଙ୍ଗୀତ। ଏବେ ଦ୍ୱୈତ କଣ୍ଠରେ ଗାଉଛନ୍ତି ହ୍ୟୁମାନ ସାଗର ଓ ଅସୀମା ପଣ୍ଡା, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ଅସତ ନିଜାମ।

କଣ୍ଠଦାନ କରିଛନ୍ତି କୁମାର ବାପି। ଗୀତ ରଚନା ଚିନ୍ମୟ ରାୟ, ସଙ୍ଗୀତ ବୈଦ୍ୟନାଥ ଦାସ।

ଏବେ ଦ୍ୱୈତକଣ୍ଠରେ ଗାଇଛନ୍ତି ଜାଭେଦ ଅଲି ଓ ଲୋପାମୁଦ୍ରା ଦାସ। ଗୀତ ରଚନା କରିଛନ୍ତି ସତ୍ୟରଞ୍ଜନ ବଳ। ସଙ୍ଗୀତ ବିମୁଗ୍ଧ ଦାସ।

ଶୁଣୁଛନ୍ତି ଓଡ଼ିଆ ସୁଗମ ସଙ୍ଗୀତ। ଶେଷରେ ଦ୍ୱୈତକଣ୍ଠରେ ଗାଇଛନ୍ତି ଅର୍ଦ୍ଦେନ୍ଦୁ ଓ ଅମ୍ରିତା ନାୟକ। ଗୀତ ରଚନା କରିଛନ୍ତି ନିହାର ଦ୍ରିଆସିସ୍, ସଙ୍ଗୀତ ସୁମିତ ଦୀକ୍ଷିତ୍।

0: ପ୍ରଚାର କଲୁ ଓଡ଼ିଆ ସୁଗମ ସଙ୍ଗୀତ। ଆଜିର ଶିଳ୍ପୀମାନେ ଥିଲେ ଏମ୍ କେ ମୁକେଶ, କୁମାର ବାପି, ହ୍ୟୁମେନ ସାଗର, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ଜାଭେଦ ଅଲ୍ଲୀ, ଲୋପାମୁଦ୍ର ଦାସ, ଅର୍ଦ୍ଧେନ୍ଦୁ ଓ ଅମ୍ରିତା ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସନ୍ଧ୍ୟା 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी समाचार के साथ।

ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବଲାଙ୍ଗୀର ଶୁଣନ୍ତୁ ଏକ ଘୋଷଣା ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ପାଇଁ ଆପେଣ୍ଟିକ୍ସ ଟ୍ରେନିଂ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି ନାଟ୍ସ ପୋର୍ଟାଲରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି ଏଥିପାଇଁ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କିମ୍ବା ଟେକ୍ନୋଲୋଜି ପ୍ରାର୍ଥୀ ଆବେଦନ କରିପାରିବେ ଇଲେକ୍ଟ୍ରିକାଲ୍ କିମ୍ବା ଇଲେକ୍ଟ୍ରୋନିକ୍ସରେ ଜ୍ଞାନ ଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ ଶେଷ ତାରିଖ ଚଳିତ ମାସ 19 ତାରିଖ ଘୋଷଣାଟି ଏତିକିରେ ଶେଷ ହେଲା

ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରର କାର୍ଯ୍ୟକ୍ରମ। ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଉ ଅଳ୍ପ ସମୟ ପରେ ସନ୍ଧ୍ୟା 6:10 ଶୁଣିପାରିବେ ହିନ୍ଦୀ ଭକ୍ତି ଗୀତ। ଆଜିର ଶିଳ୍ପୀ ହେଉଛନ୍ତି ଦିଲୀପ କୁମାର ରାୟ। ଆଞ୍ଚଳିକ ଗୀତ ଶୁଣିବେ 6:30। 6:45 ଆଞ୍ଚଳିକ ସମ୍ବାଦ। 6:55 ଆଜି ଶୁଣିବେ ଆଜିର ପ୍ରସଙ୍ଗ। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 7:02। ଓଡ଼ିଆରେ ସମ୍ବାଦ 7:15। 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଆଜି ନବରଙ୍ଗପୁର ଜିଲ୍ଲା ହାଲଚାଲ।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତ। ଆଜିର ଶିଳ୍ପୀ ହେଉଛନ୍ତି ଦିଲୀପ କୁମାର ରାୟ।

ଶୁଣୁଥିଲେ ହିନ୍ଦୀ ଭକ୍ତି ଗୀତ। ଆଜିର ଶିଳ୍ପୀ ଥିଲେ ଦିଲୀପ କୁମାର ରାୟ। ଦୁଇଟି ଗୀତରେ ସହଯୋଗ କରିଥିଲେ ଇନ୍ଦିରା ଦେବୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଆଞ୍ଚଳିକ ଗୀତ। ପ୍ରଥମ ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ଫକୀରମୋହନ ପଟ୍ଟନାୟକ ଓ ବିଜୟ ଲକ୍ଷ୍ମୀ ଦାସ। ଗୀତ ରଚନା କରିଛନ୍ତି ଧରଣୀଧର ପଟେଲ।

ଗୀତ ରଚନା କରିଛନ୍ତି ପରଶୁରାମ ଶତପଥୀ, ଦ୍ୱୈତକଣ୍ଠରେ ଗାଉଛନ୍ତି ମୋହନ ସେଠ ଓ ନମିତା ରାଣୀ ପଟ୍ଟନାୟକ।

ପ୍ରଚାର କଲୁ ଆଞ୍ଚଳିକ ଗୀତ ଆକାଶବାଣୀ ବଲାଙ୍ଗୀର। ବର୍ତ୍ତମାନ ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ଡାକି ସାଇତି ରଖିଛି କୁହୁକମୁଣି
1: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, କଂସାରିଗୁଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ବିର୍ଲା ଗ୍ରୁପ୍ର ପ୍ରସ୍ତାବ, ଖର୍ଚ୍ଚ ହେବ ଅତିରିକ୍ତ 12,000 କୋଟି ଟଙ୍କା, ପୁରୀ ରଥଯାତ୍ରା।

ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ ଏବଂ ଭୁବନେଶ୍ୱରରେ ସ୍ୱଳ୍ପ କାର୍ବନ୍ ନିର୍ମାଣ ସାମଗ୍ରୀ ଓ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସ୍ୱତନ୍ତ୍ର ଭାବେ କ୍ରାଇମ୍ବ୍ରାଞ୍ଚ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ମାମଲା ରୁଜୁ କରିବାକୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି ନିର୍ଦ୍ଦେଶକଙ୍କୁ ଶ୍ରୀ ମାଝୀ କହିଛନ୍ତି। ପୂର୍ବରୁ ପାଠ୍ୟପୁସ୍ତକ ତ୍ରୁଟିଜନିତ ବିଷୟର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଅନୁଯାୟୀ ଏସ୍ସିଆର୍ଟି ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା ଆଜି ବିର୍ଲା ଗ୍ରୁପ୍ ପକ୍ଷରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ତଥା ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରୁ ଜଣାପଡ଼ିଛି, ରାୟଗଡ଼ା ଜିଲ୍ଲା କାଶୀପୁର ତହସିଲ ଅଧୀନରେ ଥିବା କଂସାରିଗୁଡ଼ା ଗ୍ରୀନ୍ଫିଲ୍ଡ ଆଲୁମିନା ରିଫାଇନାରୀ ପ୍ରକଳ୍ପକୁ ସମ୍ପ୍ରସାରିତ କରିବା ପାଇଁ ବିର୍ଲା ଗ୍ରୁପ୍ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। 1 ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ ରିଫାଇନାରୀ କ୍ଷମତାକୁ ଆହୁରି 2 ମିଲିୟନ୍ ଟନ୍ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ଏଥିଲାଗି ଅତିରିକ୍ତ ପ୍ରାୟ 12,000 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାଫଳରେ କଂସାରିଗୁଡ଼ା ରିଫାଇନାରୀର କ୍ଷମତା ବର୍ଷକୁ 3 ମିଲିୟନ୍ ଟନ୍କୁ ବୃଦ୍ଧି ପାଇବ। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଲୁମିନିୟମ୍ ସମ୍ପର୍କିତ ପ୍ରକଳ୍ପର ବିସ୍ତାର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ଏଥିପାଇଁ ଇକୋ ସିଷ୍ଟମ୍ ବିକଶିତ କରାଯାଉଛି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ରିଫାଇନାରୀର ସମ୍ପ୍ରସାରଣ ତଥା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବୈଠକରେ ରାଜ୍ୟରେ ବିର୍ଲା ଗ୍ରୁପ୍ ପକ୍ଷରୁ ଚାଲୁଥିବା ବିଭିନ୍ନ ପ୍ରସ୍ତାବ, ନିବେଶ ଏବଂ ପ୍ରକଳ୍ପର ମଧ୍ୟ ସମୀକ୍ଷା ହୋଇଥିଲା। ରାଜ୍ୟ ସରକାର ସମସ୍ତ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ୟୁଏଲ୍ବିକୁ ସ୍ୱାବଲମ୍ବୀ ଓ ସ୍ଥାୟୀ କରିବା ଉଦ୍ଦେଶ୍ୟରେ ରାଜସ୍ୱ ମଡେଲ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ରାଜ୍ୟ ସରକାର ଏବଂ ଗୃହ ଓ ସହରାଞ୍ଚଳ ବିକାଶ ନିଗମ ହୁଡ୍କୋର ମିଳିତ ସହଯୋଗରେ ଆଜି ଭୁବନେଶ୍ୱରଠାରେ ଏକଦିବସୀୟ କ୍ଷମତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ୟୁଏଲ୍ବିଗୁଡ଼ିକ କେବଳ ସରକାରୀ ଅନୁଦାନ ଉପରେ ନିର୍ଭର ନ କରି ନିଜସ୍ୱ ରାଜସ୍ୱ ସୃଷ୍ଟି କରି ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମି ସୁଦୃଢ଼ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ୟୁଏଲ୍ବି ଓ ଏନ୍ଏସ୍ସିଗୁଡ଼ିକୁ ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଆବଶ୍ୟକ ଆର୍ଥିକ ସମ୍ବଳ ହାସଲ କରିବାରେ ସକ୍ଷମ କରିବା ସମ୍ପର୍କରେ କର୍ମଶାଳାରେ ଆଲୋଚନା ହୋଇଥିଲା। 2036 ସୁଦ୍ଧା ରାଜ୍ୟ ଅର୍ଥନୀତିକୁ ଉଲ୍ଲେଖନୀୟ ସ୍ତରରେ ପହଞ୍ଚାଇବା ପାଇଁ ପୌରସଂସ୍ଥା ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ଲାଗି ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍ତି। କର୍ମଶାଳାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଯୋଗଦେଇ କହିଛନ୍ତି, କେନ୍ଦ୍ର ସରକାରଙ୍କର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ୍ 15 ଆରମ୍ଭ ହୋଇଥିବା ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ରାଜ୍ୟର ସମସ୍ତ ଭିତ୍ତିଭୂମି ବିକାଶ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରିଛି। ଯୋଜନା ଅଧୀନରେ ପ୍ରକଳ୍ପ ମୂଲ୍ୟର 25% ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ମିଳିବା ସହିତ ଅନ୍ୟୁନ 50% ଅର୍ଥ ଋଣ ମ୍ୟୁନିସିପାଲ ବଣ୍ଡ କିମ୍ବା ସରକାରୀ ଘରୋଇ ଭାଗିଦାରୀ ମାଧ୍ୟମରେ ସଂଗ୍ରହ କରାଯିବ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ରଥଯାତ୍ରାର ତ୍ରୁଟିଶୂନ୍ୟ ସୁପରିଚାଳନା ନେଇ ଶ୍ରୀ ଖୁରାନିଆଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ସହରର 8 ସ୍ଥାନରେ ନୂତନ ପାର୍କିଂ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଶ୍ରୀ ଖୁରାନିଆ ଗୁରୁତ୍ୱାରୋପ କରିଛନ୍ତି। ଉତ୍ତରା ଛକରୁ ଆରମ୍ଭ କରି ପୁରୀ କୋଣାର୍କ ରୋଡ୍ ସହିତ ସହରର ବିଭିନ୍ନ ସ୍ଥାନରେ କ୍ୟାମେରା ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସମନ୍ୱିତ କରିବା ପାଇଁ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କୁ ନିଜ ନିଜ ମଧ୍ୟରେ ନିରନ୍ତର ଯୋଗାଯୋଗ ରଖିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ଥାୟୀ ସହରୀକରଣ ଓ ଜଳବାୟୁ ସହନଶୀଳ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆଜି ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ୱଳ୍ପ କାର୍ବନ୍ ନିର୍ମାଣ ସାମଗ୍ରୀ ଏବଂ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ

ସମିଆଥି ଘଣ୍ଟ ବାଜିବା ସହିତ ବିଜେ କାହାଳି ବାଜବା। ଶ୍ରୀମନ୍ଦିର ରଥ ଖଳାୟନ ମହାପ୍ରଭୁଙ୍କ ରଥ ତିଆରି କାମ ଆଗେଇ ଚାଲିଛେ। ଆଜ ରଥ ଉପରକେ ପବିତ୍ର କଲଶ ଉଠାଯାଇଛେ। ଇ ଅବସରରେ ଭୂଇ ସେବକମାନେ ଅଷ୍ଟମ ହରିବୋଲ ଧ୍ୱନି ଦେଇଛନ୍। ରଥ ଉପରେ ଚକା ପଡ଼ବାର ଦିନ ଭୂଇ ସେବକମାନେ ଶେଷ ହରିବୋଲ ଦେସନ୍। ଆଇବାକାଲ ମହାପ୍ରଭୁମାନଙ୍କ ରାଜପ୍ରସାଦ ବିଜେ 13 ତାରିଖ ଦିନ ଘଣା ଲାଗି 14 ତାରିଖ ମଙ୍ଗଳବାର ମହାପ୍ରଭୁମାନଙ୍କର ନେତ୍ରୋତ୍ସବ ସହିତ ନବଯୌବନ ବେଶ ହେବା। 15 ତାରିଖ ବୁଧବାର ଶ୍ରୀଜୀଉମାନଙ୍କର ଉଭାଯାତ୍ରା ହେବା ବୋଲି ସୂଚନା ମିଳିଛି। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ରଥଯାତ୍ରାକେ ଶୃଙ୍ଖଳିତ ଓ ସୁରକ୍ଷିତ କରବାରକେ ପୁରୀ ଟାଉନହଲ୍ଠାରେ ପୁଲିସ ମହାନିର୍ଦ୍ଦେଶକ YB ଖୁରାନିଆ ସମୀକ୍ଷା କରିଛନ୍। ସମୀକ୍ଷା ବୈଠକଟି ଭିଡ଼ ନିୟନ୍ତ୍ରଣ ଆଉ ଟ୍ରାଫିକ ସୁପରିଚାଳନା ସହିତ ସୁରକ୍ଷା ବାବଦେ ଆଲୋଚନା କରାଯାଇଥିଲା। ସହନ ରଥଯାତ୍ରା ଲାଗି 13,000 ଅତ୍କା ସୁରକ୍ଷା କର୍ମୀ ଆକ୍ଟିଭ ମୋଡ଼ଥି କାମ କରିବେ। ଆଣ୍ଟି ଟେରରିଷ୍ଟ ଦଳ ସହରର ସବୁ ଜାଗାନ ରହିବେ। ଆଉ ଜଲ ସ୍ଥଳ ଆଉ ଆକାଶକୁ କଡ଼ା ନଜର ରଖାଯିବା। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆସବାରଟାକେ ନଜରଥି ରଖିକରି ସହରର 8 ଜାଗାନ ନୂଆ ପାର୍କିଂ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ନୁ ଗୁଣ୍ଡିଚା ମନ୍ଦିର ତକ ପେଟ୍ରୋଲିଂ ବ୍ୟବସ୍ଥା କରାଯିବା। ନୌସେନା, ତଟରକ୍ଷୀ ବାହିନୀ ଆଉ ମ୍ୟାରାଇନ୍ ପୁଲିସ ମିଶିକରି ପେଟ୍ରୋଲିଂ କରିବେ। ଆମ୍ବୁଲାନ୍ସ କେ ରାସ୍ତା କଢ଼ାବାର ଲାଗି ଗ୍ରୀନ କରିଡର ରହିବା ବୋଲି ବୈଠକଟି ଆଲୋଚନା କରାଯାଇଥିଲା। ବୈଠକଟି ଭିନ୍ ଭିନ୍ ବିଭାଗର ଅଧିକାରୀଙ୍କୁ ଦାୟିତ୍ୱ ଦେବାରକେ ନିଷ୍ପତ୍ତି ନିଆଯାଇଛି। ଶାନ୍ତି ଶୃଙ୍ଖଳାତି ରଥଯାତ୍ରା ହେବା ବୋଲି ଶ୍ରୀ ଖୁରାନିଆ ଆସ କରିଛନ୍। ସ୍ୱଦେଶୀ ଜ୍ଞାନକୌଶଳଟି ତିଆରି INS ମହେନ୍ଦ୍ରଗିରି ଯୁଦ୍ଧ ଜାହାଜ ଆଜି ଭାରତୀୟ ନୌସେନାଥି ସାମିଲ କରାଯାଇଛି। ବିଶାଖାପଟ୍ଟନମଠାରେ INS ମହେନ୍ଦ୍ରଗିରି କମିଶନିଂ ସମାରୋହଟି ଯୋଗ ଦେଇକରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍, ଇଟା ଭାରତର ସାମୁଦ୍ରିକ ଶକ୍ତି ଆଉ ପ୍ରତିରକ୍ଷା ସାମର୍ଥ୍ୟ କ୍ଷେତ୍ରଟି ଗୋଟେ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟ ଆଏ। ଭାରତ ପାରମ୍ପରିକ ପ୍ରତିରକ୍ଷା ସାମର୍ଥ୍ୟ ଆଉ ଉନ୍ନତ ପ୍ରଯୁକ୍ତି ବିଦ୍ୟାକେ ବରକସ କରିକରି ଗୋଟେ ବରକସ ଆତ୍ମନିର୍ଭର ଆଉ ଭବିଷ୍ୟତ ଲାଗି ବନିଥିବା ପ୍ରତିରକ୍ଷା ବଲ୍ ତିଆରି କରିଥିବା ଶ୍ରୀ ସିଂ କହିଛନ୍। INS ମହେନ୍ଦ୍ରଗିରି ଯୁଦ୍ଧ ଜାହାଜ ତିଆରି 75% ଅତ୍କା ସାମଗ୍ରୀ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ଏଥି ବ୍ରହ୍ମୋସ ସୁପରସୋନିକ କ୍ଷେପଣାସ୍ତ୍ର, ଅତ୍ୟାଧୁନିକ ରାଡାର, ସମନ୍ୱିତ ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଲାଗି ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରାଯାଇପାରବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ସ୍ଥାୟୀ ସହରୀକରଣ ଆଉ ଜଳବାୟୁ ସହନଶୀଳ ଭିତ୍ତିଭୂମିକେ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇକରି ଆଜି ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫ ସ୍ୱଚ୍ଛ କାର୍ବନ ତିଆରି ଦରବ ଆଉ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଲାଗି ଗୋଟିଏ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତି ଥି ଓଡ଼ିଶା ଅର୍ବାନ ଏକାଡେମୀ, IIT ଭୁବନେଶ୍ୱର ଆଉ ଡେଭଲପମେଣ୍ଟ ଅଲ୍ଟରନେଟିଭ ଭିତରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍, ରାଜ୍ୟ ସ୍ଥାୟୀ ସହରୀ ବିକାଶକେ ଆଗକେ ନେବା ଲାଗି କେନ୍ଦ୍ର ଜ୍ଞାନ ଆଉ ନବୋନ୍ମେଷର ଗୋଟେ ପ୍ରମୁଖ କେନ୍ଦ୍ର ହେବା। ସହରୀ ବିକାଶ ଖାଲି ଭୌତିକ ଭିତ୍ତିଭୂମି ତିଆରି ଭିତରେ ସୀମିତ ନାହିଁ ରହିକରି ପରିବେଶ ଅନୁକୂଳ ଯୋଜନା, ଗୁଣାତ୍ମକ ଜନକଲ୍ୟାଣ ଭିତ୍ତିଭୂମି ଆଉ ଦକ୍ଷ ନାଗରିକ ସେବା ଜରିଏ ଲୋକଙ୍କର ଜୀବନଶୈଳୀଥି ଉନ୍ନତି ଆଣିବାର ଉଚିତ ବୋଲି ମନ୍ତ୍ରୀ କହିଛନ୍। ଓଡ଼ିଶାକେ ସ୍ୱଚ୍ଛ, ସବୁଜ ଓ ଭବିଷ୍ୟତ ଲାଗି ପ୍ରସ୍ତୁତ ସହନ ପରିଣତ କରିବାର ସଂକଳ୍ପକେ ସାକାର କରିବାର ଲାଗି ଗବେଷଣା, ଦକ୍ଷତା ବିକାଶ ଓ ସ୍ଥାୟୀ ନିର୍ମାଣ କରିବାର ପ୍ରସାର କରିବାର ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଆଏ। ମହାନଦୀ ପାଇଁ ଝମେଲାର ସମାଧାନ ଲାଗି ଓଡ଼ିଶା ଆଉ ଛତିଶଗଡ଼ ସହମତ ହୋଇଛନ୍ ବୋଲି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍। ଓଡ଼ିଶା ସରକାରଙ୍କ ପ୍ରସ୍ତାବକେ ଛତିଶଗଡ଼ ସରକାର ଗ୍ରହଣ କରିଛନ୍। ଏ ଆଧାରଥି ଛତିଶଗଡ଼ ନୁ ମହାନଦୀ ଟ୍ରିବ୍ୟୁନାଲ ଲିଖିତ ପ୍ରତିଶ୍ରତି ମାଗିଛନ୍। ମାମଲାର ଆଗକେ ଶୁଣାଣି ଆଇବା 23 ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ଇତାର ଆଗନୁ ଲିଖିତ ପ୍ରତିଶ୍ରତି ଦେବାର ଲାଗି ଟ୍ରିବ୍ୟୁନାଲ ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍। ରାଜ୍ୟ ସରକାର ସବୁ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ୟୁଏଲ୍ବି କେ ସ୍ୱାବଲମ୍ବୀ ଆଉ ସ୍ଥାୟୀ କରିବାର ଉଦ୍ଦେଶ୍ୟ ରାଜସ୍ୱ ମଡେଲ ଉପରେ ଜୋର ଦେଉଛନ୍ ବୋଲି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ରାଜ୍ୟ ସରକାର ଆଉ ଗୃହ ଆଉ ସହରାଞ୍ଚଳ ବିକାଶ ନିଗମ ହୁଡ୍କୋର ମିଳିତ ସହଯୋଗଟି ଆଜି ଭୁବନେଶ୍ୱରର ଦିନିକିଆ କ୍ଷମତା ବିକାଶ କର୍ମଶାଳା ହୋଇଯାଇଛି। ୟୁଏଲ୍ବି ମାନକେ ଖାଲି ସରକାରୀ ଅନୁଦାନ ଉପରେ ନିର୍ଭର ନାହିଁ କରିକରି ନିଜର ରାଜସ୍ୱ ସୃଷ୍ଟି କରିକରି ନିଜର ଇଲାକାର ଭିତ୍ତିଭୂମି ସୁଦୃଢ଼ କରିପାରବା ବୋଲି ମନ୍ତ୍ରୀ କହିଛନ୍। ୟୁଏଲ୍ବି ଆଉ ଏନ୍ଏସି ମାନକେ ବୃହତ ଭିତ୍ତିଭୂମି ପ୍ରକଳ୍ପ ଲାଗି ଦରକାରୀ ଆର୍ଥିକ ସମ୍ବଳ ହାସଲ କରବାର ଥି ସକ୍ଷମ କରବାର ବାବଦେ କର୍ମଶାଳାଟି ଆଲୋଚନା ହୋଇଥିଲା। 2036 ମସିହା ତକ ରାଜ୍ୟ ଅର୍ଥନୀତିକେ ଉଲ୍ଲେଖନୀୟ ସ୍ତରଥି ପହଞ୍ଚାବାର ଲାଗି ପୌର ସଂସ୍ଥା ଅଧିକାରୀମାନେ ନିଷ୍ଠାର ସହିତ କାମ କରବାର ଲାଗି ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍। କର୍ମଶାଳାଟି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଯୋଗ ଦେଇକରି କହିଛନ୍, କେନ୍ଦ୍ର

ସରକାରଙ୍କର ଗୃହ ନିର୍ମାଣ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫ ଏପ୍ରିଲ 15 ତାରିଖ ଦିନ ମୂଲ ହୋଇଥିବା ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ରାଜ୍ୟର ସବୁ ଭିତ୍ତିଭୂମି ବିକାଶ ଲାଗି ଗୋଟିଏ ନୂଆ ସୁଯୋଗ ସୃଷ୍ଟି କରିଛି। ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ର ତିନି ମହାପ୍ରଭୁମାନଙ୍କର ଗୁପ୍ତ ନୀତି ଚାଲିଛି। ଶ୍ରୀମନ୍ଦିର ପରମ୍ପରା ରୀତିନୀତି ଅନୁସାରେ ତିନି ମହାପ୍ରଭୁଙ୍କର ଦଶମୂଳ ମୋଦକ ଲାଗି କରାଯାଇଛି। ପବିତ୍ର ରଥଯାତ୍ରା ଲାଗି ଜିଲ୍ଲା ପ୍ରଶାସନ ଓ ପାତାଳି ଶ୍ରୀକ୍ଷେତ୍ର ଟ୍ରଷ୍ଟ ତରଫ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା ବାର୍ତ୍ତା ନେଇକରି ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଜନ୍ମ ହାରକେ ନିୟନ୍ତ୍ରଣ କରିବା ଲାଗି ପୃଥିବୀ ଲୋକଙ୍କୁ ସଚେତନ କରିବାଟା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଆଏ। ଭୁବନେଶ୍ୱର କୃଷି ଭବନଠାରେ ହୋଇଥିବା ରାଜ୍ୟସ୍ତରୀୟ ଉତ୍ସବଟି ପରିବାର ନିୟୋଜନ କାର୍ଯ୍ୟକ୍ରମ ଥି ଉଲ୍ଲେଖନୀୟ ଅବଦାନ ଲାଗି କେନ୍ଦ୍ରାପଡ଼ା ଜିଲ୍ଲାକେ ସମ୍ବର୍ଦ୍ଧିତ କରାଯାଇଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଆଉ ପାଖର ବାଂଲାଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏତାର ପ୍ରଭାବଟି ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ସୂଚନା ଅନୁସାରେ ରାଜ୍ୟ ଆଇବା 7 ଦିନ ତକ ବର୍ଷା ହୋଇପାରେ। ଗଲା 24 ଘଣ୍ଟା ଭିତରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ନ ସବୁନୁ ଜହ 90 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜ 6 ବଜେ ତ 611.62 ଫୁଟ ଥିଲା। ଇ ସମୟଟି 5 ଗେଟ୍ ଦେଇକରି ଫି ସେକେଣ୍ଡ ଥି 1,09,673 ଘନଫୁଟ ପାଣି ଛଡ଼ା ଯାଉଥିବା ବେଳେ 33,443 ଘନଫୁଟ ପାଣି ଜଳଭଣ୍ଡାରକେ ଆସୁଛି। ସେଡ଼େ ହୀରାକୁଦ ଛଡ଼ା ଯାଇଥିବାର ଏ ବଛର ପହିଲା ବଢ଼ି ପାଣି ଗଲା ରାତି କଟକର ମୁଣ୍ଡୁଲି ନ ପହଞ୍ଚିଛି। ଶେଷ ମୁଖ୍ୟ ଖବର ଫେରଖାଏ। ବିଦ୍ୟାଳୟ ପଢ଼ା ବହିତି ହୋଇଥିବା ଭୁଲର ଅପରାଧିକ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। କଂସାରିଗୁଡ଼ା ଆଲୁମିନା ରିଫାଇନାରୀ ପ୍ରକଳ୍ପର ସମ୍ପ୍ରସାରଣ ଲାଗି ବିର୍ଲା ଗ୍ରୁପ୍ର ପ୍ରସ୍ତାବ ଖର୍ଚ୍ଚା ହେବା ଅଟକା 12,000 କୋଟି ଟଙ୍କା। ପୁରୀ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ବାବଦେ ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। ଆଉ ଭୁବନେଶ୍ୱରର ସ୍ୱଳ୍ପ କାର୍ବନ୍ ତିରି ସାମାନ ଓ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଲାଗି ବୁଝାମଣାପତ୍ର ସ୍ୱାକ୍ଷରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନ୍ୟୁଜିଲାଣ୍ଡକୁ ଦୁଇଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ପାଞ୍ଚଟି ବୁଝାମଣା ପତ୍ର ସ୍ୱାକ୍ଷରିତ। ସମ୍ବିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ।

0: ଦାୟିତ୍ୱ ଦେଲେ ଉପରାଷ୍ଟ୍ରପତି। ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ। ଶିକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତି ଓ ଜ୍ଞାନର ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭାରତ ଇଂଲଣ୍ଡ ପୁରୁଷ ଟି20 ସିରିଜ୍ର 5ମ ତଥା ଶେଷ ମ୍ୟାଚ୍ ବିଳମ୍ବିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ନ୍ୟୁଜିଲାଣ୍ଡ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। 4 ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛି। ଗସ୍ତ ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ପର୍ଯ୍ୟଟନ, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଦୁଗ୍ଧ ଏବଂ ପଶୁପାଳନ ଆଦି ବିଭିନ୍ନ କ୍ଷେତ୍ରରେ 5ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଅକ୍ଲ୍ୟାଣ୍ଡର ସ୍ପାର୍କ ଆରେନାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିଛନ୍ତି। ନ୍ୟୁଜିଲାଣ୍ଡର ପ୍ରଗତିରେ ଭାରତୀୟ ସମ୍ପ୍ରଦାୟଙ୍କ ଅବଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ଅକ୍ଲ୍ୟାଣ୍ଡର ୱେଲିଂଟନ୍ ଏବଂ କ୍ରାଇଷ୍ଟଚର୍ଚ୍ଚରୁ କୁଇନ୍ସଟାଉନ୍ ପର୍ଯ୍ୟନ୍ତ ଭାରତୀୟ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛନ୍ତି। ନିରନ୍ତର ବନ୍ଧୁତା, ସାଧାରଣ ମୂଲ୍ୟବୋଧ, ଦ୍ୱିପାକ୍ଷିକ ସହଭାଗିତା ଏବଂ ଭବିଷ୍ୟତ ସମ୍ପର୍କରେ ନୂତନ ମାର୍ଗ ଉନ୍ମୁକ୍ତ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧ ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି।
1: हमने भारत न्यूजीलैंड संबंधों को स्ट्रेटेजिक पार्टनरशिप के स्तर पर ले जाने का ऐतिहासिक निर्णय लिया है। इसके अंतर्गत हम हर क्षेत्र में स्पष्ट लक्ष्यों और ठोस परिणामों के साथ आगे बढ़ेंगे। इस वर्ष हमने रिकॉर्ड समय में फ्री ट्रेड एग्रीमेंट किया। इस उपलब्धि से दोनों देशों के उद्योगों, किसानों और युवाओं के लिए नए द्वार खुलेंगे।
0: ସମାବେଶରେ ଯୋଗଦେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ ଦ୍ୱିପାକ୍ଷିକ ରଣନୈତିକ ଏବଂ ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରିଥିଲେ। ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ନ୍ୟୁଜିଲାଣ୍ଡର ବ୍ୟବସାୟୀଙ୍କ ପାଇଁ 140 କୋଟି ଲୋକଙ୍କର ଏକ ବଜାର କ୍ଷେତ୍ର ଉନ୍କକ୍ତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଲକ୍ସନ୍ କହିଛନ୍ତି। ଉଭୟ ଦେଶର ବ୍ୟବସାୟିକ କ୍ଷେତ୍ର ପ୍ରତି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାର୍ଯ୍ୟକ୍ରମରେ 10,000 ଅଧିକ ପ୍ରବାସୀ ଭାରତୀୟ ଯୋଗଦେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଶ୍ରୀ ମୋଦି ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆକୁ ଗସ୍ତ ଶେଷ କରିଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ କହିଛନ୍ତି, ଗଣତନ୍ତ୍ରରେ ଭିନ୍ନମତ ରହିବା ସ୍ୱାଭାବିକ, ହେଲେ ସମ୍ଭିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦିଆଯିବା ଉଚିତ। ବିହାରର ଗୟାଠାରେ 18ତମ ବିହାର ବିଧାନସଭାର ସଦସ୍ୟଙ୍କୁ ନେଇ ଆୟୋଜିତ ଦୁଇଦିନିଆ ଓରିଏଣ୍ଟେସନ୍ ଏବଂ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ଉପରାଷ୍ଟ୍ରପତି ଏହା କହିଛନ୍ତି। ଏଭଳି ଶିବିର ଆୟୋଜନ ଫଳରେ ଗଣତନ୍ତ୍ର ମଜବୁତ ହେବା ସହ ସମ୍ଭିଧାନ ପ୍ରତି ନିର୍ବାଚିତ ସଦସ୍ୟଙ୍କର ଦାୟିତ୍ୱବୋଧ ବୃଦ୍ଧି ପାଇବ। ଉପରାଷ୍ଟ୍ରପତି ଆହୁରି କହିଛନ୍ତି, ଭାରତୀୟ ଗଣତନ୍ତ୍ର ଯାତ୍ରାପଥରେ ବିହାରର ବିଧାନସଭା ସଦସ୍ୟଙ୍କର କାର୍ଯ୍ୟକଳାପ ମାର୍ଗଦର୍ଶକ ଭାବେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଧାନସଭାର ସଦସ୍ୟଙ୍କୁ ଉଦ୍ବୋଧନ ଦେବା ଅବସରରେ ଉପରାଷ୍ଟ୍ରପତି ରାଜ୍ୟରେ ନିଯୁକ୍ତି ସୁଯୋଗ, ସର୍ବାଙ୍ଗୀନ ବିକାଶ, ଦାଦନ ଶ୍ରମିକଙ୍କ ପ୍ରତି ନୂତନ କାର୍ଯ୍ୟକ୍ରମ ଗ୍ରହଣ କରି ନିଜ ରାଜ୍ୟକୁ ଫେରାଇ ଆଣିବାର କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ବିଧାନସଭା ପରିଚାଳିତ ହେଉଥିବା ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ବ୍ୟବସାୟିକ ଉପଦେଷ୍ଟା କମିଟିର କାର୍ଯ୍ୟକୁ ସଠିକ୍ ଏବଂ ଫଳପ୍ରଦ ଭାବରେ କାର୍ଯ୍ୟ କରିବାକୁ ଉପରାଷ୍ଟ୍ରପତି ସଦସ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ଉପରାଷ୍ଟ୍ରପତି କୃତ୍ରିମ ବୁଦ୍ଧିମତା, ସହଜାତ ଭାଷା ପ୍ରକ୍ରିୟା ଏବଂ ଡିଜିଟାଲ୍ ମାଧ୍ୟମରେ ବିଧାନସଭାର କାର୍ଯ୍ୟ ଅତ୍ୟନ୍ତ ବଳିଷ୍ଠ, ସ୍ୱଚ୍ଛ ଏବଂ ନାଗରିକ କୈନ୍ଦ୍ରିକ ହେବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଉପରାଜ୍ୟପାଳ ସୟଦ ଅତା ହସନେନ୍ ଏବଂ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଉଦ୍ବୋଧନ ଦେଇଥିଲେ। ଭିଏତନାମର ଫୁକ୍ୱକ୍ ଦ୍ୱୀପ ନିକଟରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଦ୍ରୁତଗାମୀ ଯନ୍ତ୍ରଚାଳିତ ନୌକା ବୁଡ଼ିଯିବା ଫଳରେ 15 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। 21 ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ନୌକାରେ 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ ନୌକା କର୍ମଚାରୀ ହନ୍ମେ ରୁଟ୍ ଅନ୍ଗୋଇ ଦ୍ୱୀପର 400 ମିଟର ଦୂରତାରେ ଗସ୍ତ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ହାନୋଇଠାରେ ଥିବା ଭାରତୀୟ ଦୂତାବାସର ଅଧିକାରୀ କହିଛନ୍ତି, ତଲାସୀ ଏବଂ ଉଦ୍ଧାର କାର୍ଯ୍ୟ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ରହିଛି। ଏ ସମ୍ବନ୍ଧୀୟ ସୂଚନା ଏବଂ ସହାୟତା ନିମନ୍ତେ ଏକ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ହୋ ଚି ମିନ୍ ସହରରେ ଖୋଲାଯିବା ସହ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ଏହି ଦୁଃଖଦ ଘଟଣାରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର

0: ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭିଏତନାମରେ ଥିବା ଭାରତୀୟ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସ ପକ୍ଷରୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପାଠାଗାର ସହ ଯୋଡ଼ି ହେବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଜୟପ୍ରକାଶ ନାରାୟଣ ପବ୍ଲିକ୍ ଲାଇବ୍ରେରୀ ଉଦ୍ଘାଟନ କରି ଶ୍ରୀ ଶାହା ବ୍ୟକ୍ତିତ୍ୱ ଗଠନରେ ପାଠାଗାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍ତି। ଆଧୁନିକ ଶିକ୍ଷା ସହିତ ଜନସାଧାରଣଙ୍କ ମଧ୍ୟରେ ସଂସ୍କୃତି ଏବଂ ଜ୍ଞାନ ପ୍ରସାର ପାଇଁ ପାଠାଗାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଶ୍ରୀ ଶାହା ବର୍ଷ୍ଣନା କରିଛନ୍ତି। ପାଠପଢ଼ାକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ସରକାର ବିଦ୍ୟାଳୟ ସହିତ ପାଠାଗାରଗୁଡ଼ିକୁ ସଂଯୋଗ କରିବାକୁ ପ୍ରୟାସ କରୁଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରି ଶ୍ରୀ ଶାହା ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀ ଉପରେ ଆଲୋକପାତ କରିଛନ୍ତି। ସେଠାରେ ପ୍ରତ୍ୟେକ ଗାଁରେ ପାଠାଗାର ଖୋଲାଯାଇଛି ଏବଂ ପ୍ରତି ପାଠାଗାରରେ ପାଖାପାଖି 4000 ପୁସ୍ତକ ରହିଛି ବୋଲି ଶ୍ରୀ ଶାହା କହିଛନ୍ତି। ଏହି ପାଠାଗାରଗୁଡ଼ିକୁ କେନ୍ଦ୍ରୀୟ ପାଠାଗାର ସହିତ ସଂଯୁକ୍ତ କରାଯାଇଛି କାରଣ କେନ୍ଦ୍ରୀୟ ପାଠାଗାରରେ 125,000 ଅଧିକ ପୁସ୍ତକ ଉପଲବ୍ଧ ଅଛି। ଜୟପ୍ରକାଶ ନାରାୟଣ ପବ୍ଲିକ୍ ଲାଇବ୍ରେରୀରେ 32,000 ଅଧିକ ପୁସ୍ତକ ରହିଛି। ଏଥିସହ ସେଠାରେ ଏକ ଆଧୁନିକ ବହୁମୁଖୀ ପ୍ରେକ୍ଷାଳୟ, ଗବେଷଣା କେନ୍ଦ୍ର ଏବଂ 1 କୋଟିରୁ ଅଧିକ ଅନ୍ଲାଇନ୍ ପୁସ୍ତକ ଥିବା ଇ ଲାଇବ୍ରେରୀର ମଧ୍ୟ ସୁବିଧା ରହିଛି। ଶ୍ରୀ ଶାହା କହିଛନ୍ତି ପାଠାଗାରରେ ନିଃଶୁଳ୍କ ୱାଇଫାଇ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ଅଛି। ଏହି ଅବସରରେ ଶ୍ରୀ ଶାହା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଛନ୍ତି। ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ଏକକାଳୀନ ନିର୍ବାଚନ ଏ ସଂକ୍ରାନ୍ତ ପରିଚାଳନାଗତ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବ ବୋଲି ଏକ ରାଷ୍ଟ୍ର ଏକ ନିର୍ବାଚନ ଆଧାରିତ ମିଳିତ ସଂସଦୀୟ କମିଟି ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ କହିଛନ୍ତି। ଗୋଆଠାରେ ଗଣମାଧ୍ୟମ ପ୍ରତିନିଧିକୁ ସମ୍ବୋଧନ କରି ଶ୍ରୀ ଚୌଧୁରୀ କହିଛନ୍ତି ଏଭଳି ପଦକ୍ଷେପ ଖର୍ଚ୍ଚ ହ୍ରାସ କରିବା ସହ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ। ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିତ୍ୱ କରୁଥିବା ଏହି 41 ଜଣିଆ ମିଳିତ ସଂସଦୀୟ କମିଟି ସରକାର, ରାଜନୈତିକ ଦଳ, ସାମ୍ବିଧାନିକ ବିଶେଷଜ୍ଞ, ନାଗରିକ ସମାଜ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କଠାରୁ ମତାମତ ସଂଗ୍ରହ କରୁଛନ୍ତି। ଗୋଆ ଗସ୍ତ ପୂର୍ବରୁ କମିଟି ଅନ୍ୟ 8ଟି ରାଜ୍ୟ ଗସ୍ତ କରିସାରିଥିବା ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି। କମିଟି ଏହାର ରିପୋର୍ଟ ଦାଖଲ କରିବା ପୂର୍ବରୁ ଦେଶର ବିଭିନ୍ନ ପ୍ରାନ୍ତ ତଥା ସମାଜର ବିଭିନ୍ନ ବର୍ଗରୁ ପ୍ରାପ୍ତ ପରାମର୍ଶଗୁଡ଼ିକୁ ବିଚାର କରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ତେଲଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲା ଉପକଣ୍ଠସ୍ଥିତ ନନ୍ଦିଗାମା ଅଞ୍ଚଳର ମେଧା ରେଳକୋଚ୍ ଉତ୍ପାଦନ ଉଦ୍ୟୋଗକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଗସ୍ତ କରିଛନ୍ତି। 375 ଏକର ପରିବ୍ୟାପ୍ତ ଏହି ବୃହତ୍ ଶିଳ୍ପ ୟୁନିଟ୍ ରେଳବାଇର ଆଧୁନିକୀକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅଧୀନରେ ଘରୋଇ ଉଦ୍ୟୋଗଗୁଡ଼ିକୁ ପ୍ରୋହାହନ ପ୍ରଦାନ କରାଯିବାରେ କେନ୍ଦ୍ର ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ଶିଳ୍ପ ୟୁନିଟ୍ର ଉତ୍ପାଦନ ପ୍ରକ୍ରିୟାଗୁଡ଼ିକୁ ମଧ୍ୟ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସମୀକ୍ଷା କରିବା ସହ କାର୍ଯ୍ୟରତ ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି। ଭାରତ ଇଂଲଣ୍ଡ 5 ମ୍ୟାଚ୍ ବିଶିଷ୍ଟ ପୁରୁଷ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର 5ମ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳାଯାଉଛି। ସାଉଥହାମ୍ପଟନ୍ଠାରେ ୟୁଟିଲିଟା ବାଉଲ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି। ସନ୍ଧ୍ୟା 7ଟା ପରିବର୍ତ୍ତେ ମ୍ୟାଚ୍ 7:30ଟାରେ ଆରମ୍ଭ ହେବ। ଏହି ସିରିଜ୍ରେ ପ୍ରଥମ ମ୍ୟାଚ୍ଟି ବାତିଲ ହୋଇଥିବା ବେଳେ ଅନ୍ୟ 3ଟି ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇ 3-0ରେ ଆଗୁଆ ରହିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ସମୟ ଆଜି ରାତି 2:30 ଏବଂ ଆସନ୍ତାକାଲି ସକାଳ 6:30ରେ ଅନ୍ୟ 2ଟି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ରାତି 2:30ରେ ମିଆମି ଷ୍ଟାଡିୟମ୍ଠାରେ ନରୱେ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଆସନ୍ତାକାଲି ସକାଳ 6:30ରେ ଚତୁର୍ଥ କ୍ୱାର୍ଟର ଫାଇନାଲ୍ରେ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ପରସ୍କରକୁ ଭେଟିବେ। ସ୍ପେନ୍ ଓ ଫ୍ରାନ୍ସ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆଠାରେ ଭାରତ ଇଂଲଣ୍ଡ ମହିଳା ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଆଜିର ଦ୍ୱିତୀୟ ଦିବସରେ ଇଂଲଣ୍ଡ ତା'ର ପ୍ରଥମ ଇନିଂସ୍ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଇଂଲଣ୍ଡ 8 ୱିକେଟ୍ ବିନିମୟରେ 169 ରନ୍ ସଂଗ୍ରହ କରିଛି। ଟସ୍ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସ୍ରେ ଭାରତ 285 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନ୍ୟୁଜିଲାଣ୍ଡକୁ 2 ଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ 2 ଦେଶ ମଧ୍ୟରେ 5ଟି ବୁଝାମଣାପତ୍ର ସ୍ୱାକ୍ଷରିତ। ସମ୍ଭିଧାନ ପ୍ରତି ଅଙ୍ଗୀକାରବଦ୍ଧତା ଏବଂ ଜନମଙ୍ଗଳକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି। ଭିଏତନାମରେ ଏକ ଦ୍ରୁତଗାମୀ ନୌକା ବୁଡ଼ିଯିବା ଫଳରେ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଏବଂ ଭାରତ ଇଂଲଣ୍ଡ ପୁରୁଷ ଟି ଟ୍ୱେଣ୍ଟି ସିରିଜ୍ର 5ମ ତଥା ଶେଷ ମ୍ୟାଚ୍ ବିଳମ୍ବିତ। ସମ୍ବାଦ ଶେଷ କଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ।
1: ମୋତେ ରକ୍ଷା କର।

0: ହଁ ଶ୍ରୋତା ବନ୍ଧୁ, ଏ ହେଉଛି ବନାନୀର ଅନ୍ତରାତ୍ମାର କଥା, ତା ହୃଦୟ ଭିତରର ଆର୍ତ୍ତ ଚିତ୍କାର। ଥରେ ଚିନ୍ତା କଲେ, ଜଙ୍ଗଲରେ ନିଆଁ ଲଗାଇ ଆମେ କଣ ଲାଭ ପାଉଛେ? ବଣ ଜଙ୍ଗଲକୁ ଧ୍ୱସ୍ତ ବିଧ୍ୱସ୍ତ କରି ସବୁ ଜିମାମୟ ପରିବେଶକୁ ନଷ୍ଟ କରି ମାଟି ମାକୁ ଆମେ କଷ୍ଟ ଦଉନି କି? ମାତ୍ର ଏ ବିଷୟରେ କେହି କେବେ ଚିନ୍ତା କରୁନାହାନ୍ତି। ଆଉ ମଣିଷ ନିଜର ସୌଖୀନ ମନୋଭାବ ପାଇଁ ବଣ ଜଙ୍ଗଲକୁ ନଷ୍ଟ କରି ଆସବାବପତ୍ର ତିଆରି କରିଚାଲିଛି। ପ୍ରଗତି ନାଁରେ କଳ କାରଖାନା ରାସ୍ତାଘାଟ ନିର୍ମାଣ କରି ଜଙ୍ଗଲ କାଟି ଦୁର୍ଗତିକୁ ଟାଣି ଆଣୁଛୁ ଆମେ ମାନେ। ଗାଁ ଛାଡି ସହରାଭିମୁଖୀ ହେଉଛି ଏ ମଣିଷ, ଫଳରେ ସହରରେ ଗଢି ଉଠୁଛି ବଡ଼ ବଡ଼ ଅଟ୍ଟାଳିକା। ଜନସଂଖ୍ୟାର ଅହେତୁକ ବୃଦ୍ଧି ଫଳରେ ବାସସ୍ଥାନର ସମସ୍ୟାକୁ ପୂରଣ କରିବାକୁ ଯାଇ ଜଙ୍ଗଲ ଉପରେ ଆଧିପତ୍ୟ ଜାହିର କରିଚାଲିଛି ଏଇ ମଣିଷ। ଜନସଂଖ୍ୟା ବୃଦ୍ଧି ହେତୁ ଖାଦ୍ୟ ସମସ୍ୟାର ସମାଧାନ କରିବାକୁ ଯାଇ ଜୈବିକ ଚାଷ ପରିବର୍ତ୍ତେ ଅଧିକ ଉତ୍ପାଦନ ଆଶାରେ ରାସାୟନିକ ସାର କୀଟନାଶକ ପ୍ରୟୋଗ କରିଚାଲିଛି ଫସଲରେ ଏଇ ମଣିଷ। ତେଣୁ ପ୍ରଥମେ ଜନସଂଖ୍ୟା ବୃଦ୍ଧିରେ ରୋକ ଲଗେଇବାକୁ ପଡିବ, ନହେଲେ ଆଗକୁ ଖାଦ୍ୟାଭାବ ଜଳାଭାବ ଦେଖାଦେବ। ଜନସଂଖ୍ୟା ବୃଦ୍ଧି ଫଳରେ ବେକାରୀ ସମସ୍ୟା ଦେଖାଦେଉଛି। ବେକାରୀ ସମସ୍ୟାକୁ ଦୂର କରିବାକୁ ଯାଇ ବିଭିନ୍ନ କଳ କାରଖାନା ମୁଣ୍ଡ ଟେକୁଛି ସେ ପୁଣି ଜଙ୍ଗଲ ଜମିରେ। ବଣ ଜଙ୍ଗଲ ଗଛ ସଂଖ୍ୟା କମିବା ଫଳରେ ପାଣିପାଗର ଅନିୟମିତତା ଦେଖାଦେଉଛି। ହଁ ଶ୍ରୋତା ବନ୍ଧୁ, ଏବେ ବି ସମୟ ଅଛି, ଆସନ୍ତୁ ହାତରେ ହାତ ମିଳାଇ ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଜନସଂଖ୍ୟା ବୃଦ୍ଧିର କୁପରିଣାମ ସମ୍ପର୍କରେ ଅବଗତ କରାଇବା, ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଚେଷ୍ଟା କରିବା, ଖାଲି ଥିବା ସ୍ଥାନ ମାନଙ୍କରେ ବୃକ୍ଷ ରୋପଣ କରିବା, ଜଳର ମହତ୍ତ୍ୱକୁ ଉପଲବ୍ଧି କରିବା, ଜଳର ସୁବିନିଯୋଗ କରିବା ସହିତ ଜଳ ବିଭାଜିକା ପ୍ରକଳ୍ପ, ପୋଖରୀ, ଡ୍ୟାମ ପ୍ରଭୃତି ତିଆରି କରି ମାଟିର ଜଳ ଧାରଣ କ୍ଷମତାକୁ ବଢାଇବା ପାଇଁ ଚେଷ୍ଟା କରିବା। ଶ୍ରୋତା ବନ୍ଧୁ, ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ମାଟିର ଜଳ ଧାରଣ କ୍ଷମତା ଓ ଜଙ୍ଗଲ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ବନ ସଂରକ୍ଷକ ହର୍ଷବର୍ଦ୍ଧନ ଉଦ୍ଗାତା। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ଦୁର୍ଗା ମାଝି।
1: ହର୍ଷବର୍ଦ୍ଧନ ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ ବନାନୀ କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର ଆଜ୍ଞା।
1: ତେବେ ନିଶ୍ଚିତ ଭାବରେ ଗୋଟେ ଉପାଦେୟ ବିଷୟବସ୍ତୁ ସଦାବେଳେ ଆମେ ଚିନ୍ତା କରି ଆସିଛୁ ଯେ ପ୍ରକୃତରେ ଆମର ଯୋଉ ପରିବେଶରେ ଆମେ ରହୁଛେ ତାହା ସୁସ୍ଥ ଅଛି ନା ନାହିଁ। ପାଣି ଯେମିତି ତଳକୁ ତଳକୁ ଚାଲିଯାଉଛି ଆଉ ପାଣିର ଯୋଉ ଉତ୍ସ ସେଟା କମିଯାଉଛି। ଆପଣ ଟିକେ ସୂଚନା ଦେବେ ଶ୍ରୋତା ବନ୍ଧୁମାନଙ୍କୁ, ପ୍ରଥମେ ଯୋଉ ଆମର ପୃଥିବୀ ପୃଷ୍ଠ ରହିଛି କେତେ ଜଳ ଅଛି, ସେଇ ଭିତରୁ ବ୍ୟବହାର ଯୋଗ୍ୟ ଜଳର ପରିମାଣ କେତେ?
2: ଦେଖନ୍ତୁ, ଆମ ପୃଥିବୀ ହେଉଛି ଗୋଟେ ଜଳର ଗ୍ରହ। ପୃଥିବୀର ଯେତେ ଉପର କ୍ଷେତ୍ରଫଳ ରହିଛି ସେଥିରୁ 71% ବୋଧେ ସମୁଦ୍ର,
1: ଆଜ୍ଞା,
2: ବାକି ସ୍ଥଳ ଭାଗ। ଏ ଯୋଉ 71% ରହିଲା ସମୁଦ୍ର, ସେ ସବୁଯାକ ହଉଛି ଲୁଣିଆ ପାଣି, ତାକୁ କୌଣସି ପ୍ରକାର ଆମେ ବ୍ୟବହାର କରିପାରୁନେ। ଯେତେ ଜଳ ଯୋଉ ରୂପରେ ଅଛି, କିଏ ବରଫରେ ଅଛି, କିଏ ବାଷ୍ପ ହିସାବରେ ଅଛି ବା ତରଳ ଅବସ୍ଥାରେ ଅଛି ଜଳ, 97% ଜଳ ସେଇ ସମୁଦ୍ର ଭିତରେ ହିଁ ରହିଗଲା। ଆଉ ଯୋଉ 3% ଜଳ ଆମର ଅଛି ବୋଲି ମଧୁର ଜଳ ଆମେ କହୁଛୁ, ସେଥିରୁ ମଧ୍ୟ ବରଫ ଆକାରରେ ଆମର 68% ରହିଗଲା। ଯୋଉ ଉତ୍ତର ମେରୁ ହଉ, ଦକ୍ଷିଣ ମେରୁ
1: ଅଞ୍ଚଳ, ଯୋଉ
2: ମେରୁ ଅଞ୍ଚଳ ବା ଉଚ୍ଚ

0: ପାହାଡ଼ ହିମାଳୟ ଭଳିଆ ପାହାଡ଼ ବରଫ ଗ୍ଲାସିୟର ସେଇଥିରେ ରହିଗଲା, 30% ଜଳ ମାଟି ତଳେ ଭୂତଳ ଜଳ ହେଇକି ରହିଗଲା
1: ଆଜ୍ଞା।
0: ଆଉ ଯାହା ଆମେ ଜଳ ବୋଲି ଦେଖୁଛେ, ନଦୀ ନାଳ ପୋଖରୀ କି ହ୍ରଦ ଯାହା ଦେଖୁଛେ ଆମେ, ତା ଭିତରେ ମଧୁର ଜଳ ଯଦି କହିବା ଶତକଡା 0.3%
1: ଆଜ୍ଞା।
0: ମାନେ ଏତେ କମ ଆମର ମଧୁର ଜଳ ଯାହାକୁ ଆମେ ବ୍ୟବହାର କରୁଛୁ, ପିଇବା ପାଇଁ ହଉ ବା ଗାଧେଇବା ପାଇଁ ହଉ, ଲୁଗା ସଫା କରିବାକୁ ହଉ, ଏପରିକି କୃଷି କର୍ମରେ କଳକାରଖାନାରେ ଯାହା ଆମେ ବ୍ୟବହାର କରୁଛୁ ସେଇ ପାଣିକି ଆମେ ବ୍ୟବହାର କରୁଛୁ। ଏତେ କମ ପରିମାଣର ଯୋଉ ଜଳ ରହିଛି ତାକୁ ଯଦି ଆମେ ଠିକ ଭାବରେ ବ୍ୟବହାର ନ କରିବା କି ତାର ସଂରକ୍ଷଣ ଯଦି ଠିକ ଭାବରେ ନ କରିବା, ତାହେଲେ ଆଗାମୀ ଦିନରେ ଯୋଉ ସମସ୍ୟା ଦେଖାଯିବ ସେ ଜଳକୁ ନେଇକି ହବ।
1: ତେବେ ନିଶ୍ଚିତ ଭାବରେ ଆପଣ ଯାହା କହିଲେ, ଯେତିକି ଜଳ ଉତ୍ସ ଅଛି, ଯୋଉ ବ୍ୟବହାର ଯୋଗ୍ୟ ଜଳ ଯୋଉଟା ଆପଣ କହିଲେ, ତାକୁ ନେଇକି ଆମକୁ ଚିନ୍ତା କରିବାକୁ ପଡିବ, ତାର କେମିତି ସୁବିନିଯୋଗ ହବ। ଅର୍ଥାତ୍ ଆମେ ଦେଖିବାକୁ ଗଲେ କୃଷି କ୍ଷେତ୍ର ହଉ ବା ଯୋଉ ବ୍ୟବହାର ଯୋଉ ପାଣି ଯୋଉଗୁଡା ସବୁ ଆମେ ବ୍ୟବହାର କରୁଛେ କଥା ସବୁ ଆପଣ କହିଲେ, ସେଥିରେ ମଧ୍ୟ ଆପଣ ଦେଖିବେ ଆମେ ଠିକ ବିନିଯୋଗ କରୁନେ, ଜଳ ପ୍ରଦୂଷଣ ହଉଛି ଏବଂ ପ୍ରଦୂଷଣ ହେବା ଦ୍ୱାରା ଆମର ବ୍ୟବହାର ଯୋଗ୍ୟ ଜଳର ପରିମାଣ କମିଯାଉଛି। ସେ ବିଷୟରେ ଟିକେ ଧାରଣା ଦେବେ।
0: ଭାରତରେ ତ ପ୍ରାୟ ଗଙ୍ଗା ନଦୀ କୁହନ୍ତୁ, ଯେକୌଣସି ନଦୀ, ମହାନଦୀ କୁହନ୍ତୁ, ବ୍ରାହ୍ମଣୀ କୁହନ୍ତୁ, ସବୁଗୁଡାକ ଆମର ପ୍ରଦୂଷଣ ହେଇଗଲାଣି
1: ଆଜ୍ଞା।
0: ଜଳର ଆଉ ପ୍ରକୃତ ମଧୁରତା ନାହିଁ। ପ୍ରାୟତଃ ନଦୀ କୂଳରେ ସବୁ ଆମର ଶିଳ୍ପ କଳକାରଖାନା ଯୋଉ ପ୍ରତିଷ୍ଠା କରାହେଇଛି, ଏଥିପାଇଁ କରାହେଇଛି ଯେ ନଦୀରୁ ପାଣି ନେବେ, ପୁଣି ବ୍ୟବହାର କରିକି ତାର
1: ନଦୀକୁ
0: ଛାଡ଼ିଦେବେ। କିନ୍ତୁ ଏଇ ଯୋଉ ସମସ୍ୟା ରହିଲା, ସେମିତି ସହର ଯେତେ ସହର ଗାଁ ଗଣ୍ଡା ସବୁ ବସତି ହେଇଛି ନଦୀ କୂଳରେ ହେଇଛି, ନଦୀ କୂଳକୁ ମଧ୍ୟ ସେ ଯୋଉ ସହରର ଯେତେକ ଆବର୍ଜନା, ଯେତେକ ନର୍ଦ୍ଦମା, ଯେତେକ ପରିତ୍ୟକ୍ତ ଜଳ ତାକୁ ବି ଆମେ ଛାଡ଼ିଲେ, ତା ଛଡା ନଦୀ ଭିତରେ ଯେତେକ ପ୍ଲାଷ୍ଟିକ ପଲିଥିନ ଭଳିଆ ଯାହାକୁ କି ବିଘଟନ ହେଇପାରୁନି ହଜାର ହଜାର ବର୍ଷ ଲାଗିକି, ସେଇଭଳିଆ ବର୍ଜ୍ୟବସ୍ତୁ ମଧ୍ୟ ଆମେ ନଦୀ ଭିତରକୁ ଛାଡ଼ିଲେ, ଏପରିକି ଆମର ଯୋଉ ଖୋଲା ଶୌଚ କରୁଛେ ସେଗୁଡାକ ମଧ୍ୟ ଗାଈ ଗୋରୁଙ୍କୁ ଗାଧେଇବାଠୁ ଆରମ୍ଭ କରି ଲୁଗା ସଫାଠୁ ଯୋଉ ଗାଁ ଗହଳିର ଯୋଉ
1: ରହିଛି
0: ରହିଛି ସେଗୁଡାକ ମଧ୍ୟ ମଧୁର ଜଳ ସବୁ ପ୍ରଦୂଷିତ ହଉଛି
1: ଆଜ୍ଞା।
0: ଯାହାଫଳରେ କଣ ହଉଛି, ଆମେ ଯାହାକୁ ମାନେ ଅମୃତ ବୋଲି ଭାବିକିରି ଗ୍ରହଣ କରୁଛୁ ସେ ପ୍ରକୃତରେ ବିଷାକ୍ତ ହେଇଗଲାଣି। ନଦୀରେ ଆଉ ଜଳଜୀବ ମାନଙ୍କର ଦୃଶ୍ୟମାନ ହଉନାହିଁ, ବିଲୋପ ହେଲେଣି ସବୁ
1: ଆଜ୍ଞା।
0: ବହୁତ ନଦୀ ଆଉ ତାର ବାସ ଉପଯୋଗୀ ଜଳଜୀବ ପାଇଁ ଆଉ ରହୁନାହିଁ
1: ଆଜ୍ଞା।
0: ପ୍ରଥମେ ଆମେ ଗୋଟେ ଜିନିଷ ଭାବିବା ଦରକାର ଯେ କେମିତି ଆମେ ଯୋଉ କଳକାରଖାନା କରୁଛେ ନିଷ୍କାସିତ ଜଳକୁ ସିଧାସଳଖ ନଦୀ ବା ସମୁଦ୍ରକୁ ନ ଛାଡ଼ିକିରି ଯଦି ଗୋଟେ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାହନ୍ତା, ତାକୁ ବିଶୋଧନ କଲା ପରେ ପାଣିକୁ ଛଡ଼ାଯାଆନ୍ତା, ତାହେଲେ ଏତେ ପ୍ରଦୂଷଣକାରୀ ଦ୍ରବ୍ୟ ସେଥିରେ ଆଉ ରୁହନ୍ତା ନାହିଁ। ସେ ସହରର ନର୍ଦ୍ଦମା ହଉ ବା ଶିଳ୍ପ କଳକାରଖାନାର ବର୍ଜ୍ୟ ତରଳ ପଦାର୍ଥ ହଉ, ସେମିତି ଆମକୁ ଟିକେ ସଚେତନ ହେବାର ଏବେ ଆବଶ୍ୟକତା ରହିଛି। ରାସାୟନିକ ସାର ମଧ୍ୟ ବ୍ୟବହାର କରାଯାଉଛି, ତା ଯୋଗୁଁ କେବଳ ଜଳର ଯେ କ୍ଷତି ହଉନି, ମୃତ୍ତିକାର ମଧ୍ୟ କ୍ଷତି ହଉଛି। ମୃତ୍ତିକାର ରାସାୟନିକ ଯୋଉ ଅବସ୍ଥାକୁ ମଧ୍ୟ ଆମେ ଯୋଉ ପ୍ରକାର ପରିବର୍ତ୍ତିତ କରୁଛୁ, ତା ଫଳରେ ସିଏ ଆଉ ଏତେ ଉତ୍ପାଦନ କ୍ଷମ ହେଇପାରୁ ନାହିଁ
1: ଆଜ୍ଞା
0: ମୃତ୍ତିକା।
1: ତେବେ ଏଇ ଯୋଉ ପ୍ରଦୂଷଣ କଥା କହିଲେ, ଯୋଉଟାକି ଆମକୁ ସଚେତନ ହେବାକୁ ପଡିବ, ଯାହାକି ତାର ନିରାକରଣ ଆମ ହାତରେ ହିଁ ଅଛି, ଯାହା କହିଲେ ତାକୁ ଯଦି ବନ୍ଦ କରିବ ତାହେଲେ ଆମ ନିରାକରଣ ହେଇଯିବ। ତେବେ ଯୋଉଠି ଆମେ ଧରନ୍ତୁ ଚାଷ କରୁଛେ ବା ଯୋଉଠି ଆମେ ରହିଛେ, ଯୋଉ ମାଟି ତାରି ଆଧାର ନେଇକି ତାକୁ ଆମେ କଣ ଜାଣିବା ଏବଂ ପ୍ରକୃତରେ କୋଉ ସବୁ ଉପାଦାନକୁ ନେଇକି ସେ ମାଟି ଗଠନ ହେଇଛି, ଏହା କେମିତି ଆପଣଙ୍କର ଗୋଟେ ସଂଯୁକ୍ତ ରହିଛି, ସେ ବିଷୟରେ ଟିକେ ଶ୍ରୋତାମାନଙ୍କୁ ଧାରଣା ଦେବେ କି?
0: ଦେଖନ୍ତୁ, ପୃଥିବୀର ପୃଷ୍ଠଭାଗଟାକୁ ଆମେ କହୁଛେ ମାଟି
1: ଆଜ୍ଞା।
0: କିନ୍ତୁ ଏମିତି ସାଧାରଣ ଭାବରେ ଯଦି କହିବା ପୃଥିବୀର ପୃଷ୍ଠଭାଗଟା ମାଟି ବୋଲି, ସେମିତିରେ ତାର ଅର୍ଥ ପ୍ରକୃତରେ ଆମେ ବ୍ୟାଖ୍ୟା କରିପାରୁନେ
1: ଆଜ୍ଞା।
0: ମାଟି ଗୋଟେ କହିଲେ ଗୋଟେ ବଡ ଜଟିଳ ପଦାର୍ଥକୁ ପଳେଇଲା। କେମିତି ଦେଖନ୍ତୁ, ମାଟିଟା ତିଆରି ହେଇଛି ଗୋଟେ ଆମର ଯେମିତି ପଥର ଖଣ୍ଡ ଖଣ୍ଡ ହେଲା, ଗୋଡ଼ି ହେଲା, ଗୋଡ଼ିରୁ ବାଲି ହେଲା, ବାଲିରୁ ଛୋଟ ଛୋଟ ତାର କଣିକା, ବାଲି, ରେଣୁ, ଧୂଳି, ଏମିତି ହେଇକିରି ସେ ଗୋଟେ ତାର ବିଖଣ୍ଡିତ ହେଇକି ଛୋଟ ଛୋଟ ବାଲିର ପଦାର୍ଥ ରହିଲା ବା ମାଟିରେ ସେ ଉପାଦାନ ରହୁଛି। ଖାଲି ସେତିକି ହେଲେ ହବ ନାହିଁ, ସେଥିରେ ବିଭିନ୍ନ ଜୈବିକ ପଦାର୍ଥ ମଧ୍ୟ ମିଶିକି ରହିଛି, ବୃକ୍ଷଲତା, ଜୀବଜନ୍ତୁଙ୍କର ଦେହାବଶେଷ, ବୃକ୍ଷର ପତ୍ର, ଶୁଖିଲା ପତ୍ର ପଡିକି ପଚିକିରି ଯୋଉ ତା ଭିତରେ ଜୈବ ସାର ଖତ ରହୁଛି, ସେଗୁଡାକ ମିଶିଲେ ଯାଇକି ସେ ତାର ଯୋଉ ବଞ୍ଜିଟା ପଡୁଛି ତାକୁ ଗଜା ହେବାରେ ବା ତାର ଖାଦ୍ୟ ସାର ଯୋଗେଇବାରେ ସାହାଯ୍ୟ କରୁଛି। ସେ ଖାଦ୍ୟ ସାର ରହୁଛି, ଜୈବିକ ଖତ ରହୁଛି, ତା ସହିତ ତା ଭିତରେ ପାଣି ଆଉ ବାୟୁ
1: ଆଜ୍ଞା
0: ଯଦି ନ ରହିବ ତାହେଲେ କୌଣସି ଗୁଳ୍ମଟିଏ ହଉ ବା ବୃକ୍ଷଟିଏ ହଉ ସିଏ ସେଠାରେ ଉଧେଇ ପାରିବ ନାହିଁ ବା ବଞ୍ଚିପାରିବ ନାହିଁ।
1: ଆଉ
0: ଏମାନେ ଯଦି ବଞ୍ଚି ନ ପାରିବେ, ପୃଥିବୀ ଉପରେ ବସବାସ କରୁଥିବା ପ୍ରାଣୀ ଜଗତ ମଧ୍ୟ ବଞ୍ଚିପାରିବ ନାହିଁ। ତେଣୁ ମାଟି ହଉଛି ଗୋଟେ ଆଧାର, ସିଏ ସବୁଯାକ ଜୀବନ ଶକ୍ତିକୁ ସିଏ ଉଜ୍ଜୀବିତ କରିବା ପାଇଁ ତାର କ୍ଷମତା ରହିଛି।
1: ତାମାନେ ଆପଣଙ୍କୁ ହଜାର ହଜାର ବର୍ଷ ଲାଗୁଥିବ ଏଟାକୁ ତିଆରି ହେବା ପାଇଁ,
0: ଗୋଟେ ଇଞ୍ଚ ମାଟି ତିଆରି ହେବା ପାଇଁ ଗୋଟେ ହଜାର ବର୍ଷ ଲାଗେ
1: ଆଜ୍ଞା।
0: କେତେ କଷ୍ଟରେ କେତେ ପ୍ରୋସେସ ଦେଇକିରି ସେ ଆସୁଛି

0: ବିଘଟନ ହୋଇକିରି ପଥରରୁ ଆସ୍ତେ ଆସ୍ତେ ଯୋଉ ବାଲି ବାଲିରୁ ରହିଲା ପଟୁ ପଟୁରୁ କର୍ଦ୍ଦମ ଯୋଉଟାକୁ କହନ୍ତି ସିଲ୍ଟ କ୍ଲେ ସେଗୁଡ଼ାକ ସବୁ ଏତେ ଏତେ ଯୋଉ ରହୁଛି କେତେ ବର୍ଷ ଲାଗୁଛି ବିଘଟନ ହେବାକୁ ବିଘଟନ ପାଇଁ ଗୋଟେ ୱେଦରିଂ ପ୍ରୋସେସ ଯୋଉଟାକି ଜଳବାୟୁର ପ୍ରଭାବରୁ ସେ ଆସ୍ତେ ଆସ୍ତେ ଭାଙ୍ଗୁଛି ଆଉ ବିଭିନ୍ନ ଅଣୁଜୀବମାନଙ୍କର ପ୍ରକ୍ରିୟା ଯୋଗୁଁ ମଧ୍ୟ ସେ ବିଘଟିତ ହୋଇକିରି କ୍ଷୁଦ୍ର କ୍ଷୁଦ୍ର ଅଣୁରେ ବା ରେଣୁରେ ପରିଣତ ହେଉଛି
1: ତାମାନେ ଆପଣ କହୁଛନ୍ତି ଯେ ମାଟି ଗୋଟେ ଜୀବନ୍ତ ବସ୍ତୁ କାହିଁକି ନା କୌଣସି ମଞ୍ଜିଟିଏ ଯଦି ସେଠି ପଡୁଛି ସେ ଯେତେବେଳେ ବୃଦ୍ଧି ହେଉଛି ବୃକ୍ଷରେ ପରିଣତ ହେଉଛି ତାମାନେ ଆମେ ଦେଖୁଛେ ଯେ ସେ ଗୋଟେ ଆଧାର ରହିଛି ବର୍ଷ ବର୍ଷ ଧରିକି ସେ ଗୋଟେ ଜୀବନ୍ତ ବସ୍ତୁ ଯୋଉଟାକି ଆମେ ଜାଣିପାରୁଛେ ଯେ ଆମେ ମାଟି ବିନା କୌଣସି ଆପଣଙ୍କର ବୃକ୍ଷ ଲତାଦି ବା ଜଙ୍ଗଲ ସୃଷ୍ଟି
0: ହେଇପାରିବ ନାହିଁ
1: ତେବେ କୌଣସି ସବୁ ଉପାଦାନ ସବୁ ରହିଛି ନେଇକି ଆମେ କରୁଥିବେ ସେଠି ସମୟ ଧାରଣା
0: ଦେଖନ୍ତୁ ଉପାଦାନ ଭିତରେ କହିଲେ ମୁଁ ଯୋଉ କହିଲି ମାଟିରେ ଧୂଳି କଣା ବା ବାଲି ଆଉ ତାର
1: ଜୈବ ଉପାଦାନ
0: ଜୈବ ଉପାଦାନ ଗୁଡିକ ରହୁଛି ଜୈବ ଉପାଦାନ କହିଲି ପତ୍ର ଗଛ ପତ୍ର ଜୀବଜନ୍ତୁଙ୍କର ଦେହାବଶେଷରୁ ସେ ଆସିଲା
1: ଆଚ୍ଛା
0: ତାପରେ ଯୋଉ ପାଣିଟା ଆସୁଛି ସେ ଭିତରକୁ ପାଣି ଗଲା କେମିତି ତେଣୁ କୋଉଟା ଆସୁଛି ଭୂତଳ ଜଳ ଅଲଗା ଅଛି ଭୂତଳ ଜଳ ତ ବହୁତ ତଳେ ଅଛି ଯେମିତି କହିଲି 30% ଭୂତଳ ଜଳ ଭିତରେ ରହୁଛି କିନ୍ତୁ ବିଶେଷ ଭାବରେ ଆମର ଜଙ୍ଗଲ ବା ଆମର କୃଷି ପାଇଁ ଯାହା ଆବଶ୍ୟକ ହଉଛି ସେ ପାଣିଟା ଆମେ ସିଧାସଳଖ ବର୍ଷାରୁ ପାଉଛୁ
1: ଆଚ୍ଛା
0: ବର୍ଷା ଯେତେବେଳେ ପଡୁଛି ସେ ମାଟି ଉପରେ ପଡିଲା ମାଟି ଉପରେ ସିଧାସଳଖ ନ ପଡିଲେ ବି ଗଛ ବୃକ୍ଷ ଉପରେ ପଡିଲା ପଡିକିରି କ୍ରମାନ୍ୱୟରେ ସେ ତଳକୁ ଗଡିକି ମାଟି ଉପରକୁ ଆସିଲା
1: ଆଜ୍ଞା
0: ସେ ପାଣିଟା ମାଟିରେ ଭିଜୁଛି ମାଟି ଭିତରକୁ ଭେଦିକିରି ସ୍ପଞ୍ଜରେ ଯେମିତି ଆମର ପାଣି ଭେଦିଯାଏ ସେମିତି ସେ ପୃଥିବୀର ଉପର ଭାଗଟା ଆମର ସବୁବେଳେ ସେ ସ୍ପଞ୍ଜ ଭଳିଆ କାମ କରେ ତେଣୁ କିଛି ପାଣି ମାଟିର ରହିଯାଏ ସେତକ ଯେତେବେଳେ ତାର ସାଚୁରେସନ ହେଇଯାଏ
1: ଆଚ୍ଛା
0: ସେତେବେଳେ ହେଇସାରିଲା ପରେ ଆଉ ବଳକା ପାଣି ସେ ନଦୀ ଆକାରରେ ଉପରେ ବୋହିଯିବ ନହେଲେ ତ ତଳକୁ ଯାଇକି ଭୂତଳ ଜଳର ତାର ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ
1: ମାଟି ତଳକୁ ପାଣି
0: ମାଟି ତଳକୁ ପାଣି ଯିବ ଏ ଯୋଉ ଜଳ ଧାରଣ କ୍ଷମତା ଯୋଉ କୁହାଯାଉଛି ମାଟିରେ କେତେ ପାଣି ରହୁଛି ଯେତିକି ରହିଲା ସେ ହେଲା ଜଳ ଧାରଣ କ୍ଷମତା
1: ଆଜ୍ଞା
0: କାହିଁକି ସେଇ ଜଳଟା ହିଁ ପ୍ରକୃତରେ ଆମର ଗଛର ଚେରକୁ ସେ ପାଣି ମିଳିବ ବା ଚେର ସେଇ ପାଣିଟାକୁ ଶୋଷିକି ନେଇପାରିବ ଯୋଉ ପାଣି ବୋହି ଯାଉଥିବ ବା ଯୋଉ ପାଣି ଭୂତଳ ଜଳକୁ ପଳଉଛି ସେ ପାଣି ଚେର ତାର ନେଇପାରେନି ତେଣୁ ସବୁଠୁ ମୁଖ୍ୟ କଥା ହେଲା ଯେ ଆମର ଯୋଉ ରୁଟ୍ ଜୋନ୍ ତାର ଚେର ଯୋଉ ଅଞ୍ଚଳରେ ସ୍ତରରେ ଅଛି ସେଇ ସ୍ତରରେ ପାଣି କେତେ ରହୁଛି ସେଇଟାକୁ ଆମେ କହୁଛୁ ମାଟିର ଜଳ ଧାରଣ କ୍ଷମତା
1: ଆଜ୍ଞା
0: ସେଇ କ୍ଷମତାଟା ବିଭିନ୍ନ ପ୍ରକାର ମାଟିର ଅଲଗା ଅଲଗା ଆପଣଙ୍କର ବାଲିଆ ମାଟି ଯୋଉଟା ରହୁଛି ବାଲିଆ ମାଟିରେ ଆପଣ ପାଣି ଢାଳନ୍ତୁ ପାଣି ସାଙ୍ଗେ ସାଙ୍ଗେ ତଳକୁ ପଳେଇବ
1: ଆଜ୍ଞା
0: ତାର ନ ଦେଖିଲା ବେଳକୁ ପୁଣି ଶୁଖିଯାଇଥିବ
1: ଆଜ୍ଞା
0: ସେ ବାଲି ତାକୁ ଧରିକି ରଖିପାରିବନି ବାଲିଆ ମାଟି ବା ବାଲିରେ ଜଳ ଧାରଣ କ୍ଷମତା କମ୍ କିନ୍ତୁ ଯୋଉଟା କାଦୁଆ ମାଟି ହେଇଥିବ କୃଷ୍ଣ କାର୍ପାସ ମୂର୍ତ୍ତିକା ଯୋଉଟା କହୁଛନ୍ତି ସେଟା ହେଇଥିବ ସେଗୁଡାକରେ କଣ ହୁଏ ବାଲିର ଭାଗ ସେଥିରେ କମ୍
1: ଆଜ୍ଞା
0: ସେଥିରେ ପଟୁ ଭାଗ ବା ସିଲ୍ଟ ଅଧିକା ବା କର୍ଦ୍ଦମ ଭାଗ ଯୋଉଟା କ୍ଲେ ଭାଗ ଅଧିକା ରହୁଛି ଯାହାଫଳରେ ସେ ପାଣିଟା ତାକୁ ରଖିବା ପାଇଁ ସୁବିଧା ହଉଛି ଆପଣ ଗୋଟେ କୈଶିକ ଛିଦ୍ର ଭିତରେ ଭିତରେ ଥାଏ ସୃଷ୍ଟି ହୁଏ ଯେତେବେଳେ ଟୋଟାଲ ସର୍ଫେସ ଏରିଆ କୁହନ୍ତୁ ବା ଯୋଉ ରେଣୁ ଗୁଡାକ ରହୁଛି ଧୂଳି କଣିକାର ଉପର ଭାଗରେ ସେ ପାଣିଟା ଲାଗିକି ରହେ ତେଣୁ ସେଇଠି ବହୁତ କୈଶିକ ଛିଦ୍ର ସୃଷ୍ଟି ହୁଏ କୋଉଠି ଆମର କାଦୁଆ ବା କୃଷ୍ଣ କାର୍ପାସ ମୃତ୍ତିକା ହଉ ବା ଇଭେନ୍ ଦୋରସା ମାଟିରେ ବି ସେଇଟା ବି ରହିବ ତେଣୁ ସେଇଥିରେ ଜଳ ଧାରଣ କ୍ଷମତା ସେମାନଙ୍କର ସେଇଭଳିଆ ମାଟିର ଅଧିକାର ରହେ
1: ତେବେ ଏହାକୁ କେମିତି ବୃଦ୍ଧି କରାଯାଇପାରିବ ଏଇ ଯୋଉ ଜଳ ଧାରଣ କ୍ଷମତା ଯୋଉଟା ଆମେ କହୁଛେ
0: ସେଥିରେ ଆଉ ଗୋଟେ ଉପାଦାନ ରହୁଛି ଯେ ଜୈବିକ ଖତ ବା ଯୋଉଟା ଅର୍ଗାନିକ ମାଟିର ଯୋଉଟା କୁହାଯାଏ ଜୈବିକ ପଦାର୍ଥ ଜୈବିକ ପଦାର୍ଥ ମାଟିରେ ରହିଲେ ହିଁ ମାଟିର ଜଳ ଧାରଣ କ୍ଷମତାଟା ବଢିବ କାହିଁକିନା ସେମାନଙ୍କର ଗୋଟେ ଆଫିନିଟି ରହିଛି ତାଙ୍କର ଗୋଟେ ଆକର୍ଷଣ କରିବାର ଶକ୍ତି ରହିଛି ଯେ ଜଳ ଅଣୁକୁ ସେ ପୁରା ବାନ୍ଧିକି ରଖିବେ ତେଣୁ ଯେମିତି ଆମର କହିଲି କାଦୁଅ ଆଉ ପଟୁର ଯେମିତି କ୍ଷମତା ରହିଛି ସେମିତି ଆମର ଜୈବିକ ପଦାର୍ଥର ମଧ୍ୟ କ୍ଷମତା ରହିଛି ସେ ପାଣିକି ତା ଭିତରେ ଧରିକି ରଖିବ ପାଣିକୁ ସେ ଭିତରେ ବାନ୍ଧି ରଖିବାର ଅଛି ବା ମାଟିର ଜଳ ଧାରଣ କ୍ଷମତାକୁ ଯଦି ବଢେଇବାର ଅଛି ତାହେଲେ ଆମେ ସେଇ ଜାଗାରେ ଏଇ ଯୋଉ କର୍ଦ୍ଦମ ବା ପଟୁ ଅଂଶ ଅଧିକା ଥିବା ଦରକାର ଆଉ ଜୈବିକ ପଦାର୍ଥ ଅଧିକା ଥିବା ଦରକାର
1: ଆଜ୍ଞା
0: ଯୋଉ ମାଟିରେ ଏଇଟା ନାହିଁ ସେ ମାଟିର ଜଳ ଧାରଣ କ୍ଷମତାଟା କମ୍
1: ଆଜ୍ଞା
0: ହେଲେ ଯେତେବେଳେ ଆପଣଙ୍କର ମାଟିଟା ଯୋଉ କହିଲି କେତେ ମୂଲ୍ୟବାନ ହଜାର ବର୍ଷ ଲାଗୁଛି ଗୋଟେ ଇଞ୍ଚ ତିଆରି ହେବା ପାଇଁ ସେ ମାଟିଟା ଯେତେବେଳେ ଧୋଇ ହେଇକି ପଳଉଛି ସେତେବେଳେ ତାର ମୃତ୍ତିକା କ୍ଷୟ ଘଟୁଛି
1: ଅତ୍ୟଧିକ ବର୍ଷା ହେଲା ଧରନ୍ତୁ ମାଟିଟା ଉପର ସ୍ତରର ସେ ଧୋଇ ହେଇକି
0: ଚାଲିଗଲା ସେତେବେଳେ କଣ ହଉଛି ନା ସେ ଯୋଉ ତଳକୁ ତାର ବାଲି କିମ୍ବା ଗୋଡି କିମ୍ବା ପଥରଟା ଉପରକୁ ଦେଖାଗଲା ତାର ଜଳଧାରଣ କ୍ଷମତା ବେଶୀ ନାହିଁ କଣ ହବ ମାଟି ଭିତରେ ଆଉ ସ୍ପଞ୍ଜ ଭଳିଆ ପାଣି ନ ରହିକିରି ସେ ଉପରେ ଉପରେ ଗଡି ଚାଲିବ ଉପରେ ଉପରେ ଯଦି ଗଡି ଚାଲିଲା ମୃତ୍ତିକା କ୍ଷୟ କରିବ।

0: ଆଉ ବାସି ପାଣି ତାର ରହିବ ନାହିଁ। ତେଣୁ ଆମକୁ ସବୁବେଳେ ଦେଖିବାକୁ ପଡ଼ିବ, ଯେମିତି ଜଙ୍ଗଲ କଥା କହୁଛି, ଜଙ୍ଗଲରେ ଆମର ଶୁଖିଲା ପତ୍ର ପଡ଼ିଲା, କାଠିକୁଟା ପଡ଼ିଲା, ବା ଜୀବଜନ୍ତୁଙ୍କର ମଲାଦେହ ପଡ଼ିଲା, ସେଗୁଡ଼ାକ ଯେତେବେଳେ ପଚି ସଢ଼ିକିରି ବିଘଟନ ହେଇକିରି ତା ଯୋଉ ଅଣୁଜୀବ ମାନଙ୍କ ଦ୍ୱାରା ବିଘଟନ ହଉଛି, ସେଟା ସେ ଯୋଉ ତାର ଜୈବ ପଦାର୍ଥ ଭିତରେ ମିଶିଲା ସେଥିରେ ପାଣିଟା ରହିଲା। ସେଥିପାଇଁ କୁହାହଉଛି ଜଙ୍ଗଲରୁ ଏ ପତ୍ର ତମେ କାଢ ନାହିଁ, ବା ଜଙ୍ଗଲରେ ନିଆଁ ଲଗାଅ ନାହିଁ, ତାକୁ ଲଣ୍ଡା କର ନାହିଁ, ଗଛ କାଠ ନାହିଁ। କାହିଁକି କୁହାହଉଛି ଯେ ବର୍ଷା ଯେତେବେଳେ ପଡୁଛି ସେତେବେଳେ ସେ ଗଛ ଉପରେ ପଡିଲା, ଗଛ ଉପରେ ସିଧା ସଳଖ ଯଦି ମାଟି ଉପରେ ପଡନ୍ତା ତାହେଲେ ସେ ଖୋଳି ଦିଅନ୍ତା ମାଟି ଦିଅନ୍ତା, କିନ୍ତୁ ଯେହେତୁ ଗଛ ଉପରେ ପଡୁଛି ଗଛ ପତ୍ରରେ ସେ ପ୍ରଥମେ ଆଗ ବାଧାପ୍ରାପ୍ତ ହେଇକି ତାର ବେଗଟା କମିଗଲା, ତାପରେ ଧୀରେ ତଳକୁ ପଡିଲା, ସେ ବେଗରୁ ତାର ମୃତ୍ତିକା କ୍ଷୟ ହବ ନାହିଁ। ତଳେ ଯେହେତୁ ରହିଛି ବିଭିନ୍ନ ପ୍ରକାର ଗଛ ଚେର ସିଷ୍ଟମ ରହିଲା, ଶୁଖିଲା ପତ୍ର ରହିଲା, ଜୈବିକ ପଦାର୍ଥ ରହିଲା ବା ଘାସ ରହିଲା, ସେଥିରେ ପାଣିଟା ଯେତେବେଳେ ଗଡୁଛି ସେ ଏତେ ସ୍ପିଡରେ ଗଡିବ ନାହିଁ, ଯେତେବେଳେ ଆସ୍ତେ ଆସ୍ତେ ଗଡିବ ସେତେବେଳେ କଣ ହବ, ପାଣିକୁ ତଳକୁ ଭେଦିବା ପାଇଁ ସମୟ ମିଳିବ, ତେଣୁ ସିଏ ସେଥିରେ ମୃତ୍ତିକା କ୍ଷୟ ହବ ନାହିଁ। ତେଣୁ ଆମେ ଯଦି ମୃତ୍ତିକା କ୍ଷୟକୁ ରୋକିବାକୁ ଚାହିଁବା ତାହେଲେ ଉପର ସ୍ତରର ମାଟିକୁ କେମିତି ସଂରକ୍ଷଣ କରିବା ଏବଂ ଜୈବିକ ପଦାର୍ଥ କେମିତି ରହିବ ସେ ବିଷୟରେ ଚିନ୍ତା କରିବା, ତାହେଲେ ଯାଇକି ଆମେ ସଫଳ ହେଇପାରିବା।
1: ଆଚ୍ଛା, ଏଇ ଯୋଉ ମୃତ୍ତିକା କ୍ଷୟ ହଉଛି କାରଣ ସବୁ କଣ?
0: ମୃତ୍ତିକା କ୍ଷୟର ବହୁତ ଗୁଡ଼େ କାରଣ ରହିଲା, ଦେଖନ୍ତୁ ଯେମିତି ତାର ଗଠନ, ମାଟିର ଗଠନ, ଆପଣ ହିମାଳୟ ପର୍ବତର ଗଠନ ଆଉ ପୂର୍ବଘାଟ ପର୍ବତମାଳାର ଗଠନ, ସେଇଠି ହିମାଳୟ ପର୍ବତରେ ସବୁବେଳେ ଆପଣ ଦେଖିବେ ଲ୍ୟାଣ୍ଡସ୍ଲାଇଡ୍ ହଉଛି, ଭୂସ୍ଖଳନ ହଉଛି, କାହିଁକି ହଉଛି ତାର ଗଠନଟା ସେମିତି ପ୍ରକାର ଅଛି, ଯଦି ଅତ୍ୟଧିକ ବର୍ଷା ହେଇଗଲା ସେ ମାଟି ଅତଡ଼ା ଖସିବ, ଯୋଉଟାକି ଆମର ପୂର୍ବଘାଟ ପଶ୍ଚିମଘାଟ ପର୍ବତମାଳାରେ ଦେଖାଯାଏନି। ପ୍ରବଳ ବର୍ଷା ଯୋଉଠି ହଉଛି, ଆପଣ ଦେଖିବେ ପ୍ରବଳ ବର୍ଷା ଆମର ପଶ୍ଚିମଘାଟ ପର୍ବତମାଳାରେ ବି ହଉଛି, କିନ୍ତୁ ସେଇଠି ଯେତିକି ମୃତ୍ତିକା କ୍ଷୟ ହୁଏ ନାହିଁ, ବେଶୀ ହୁଏ ଆପଣ ଉତ୍ତର ପୂର୍ବାଞ୍ଚଳରେ ଯୋଉଠିକି ହିମାଳୟର ରହିଲା ଅଂଶ, ଆଉ ବାକି ସେଇଠି ସେମାନେ ପୋଡ଼ୁ ଚାଷ କରୁଛନ୍ତି ବା ବେଶୀ ଖଣି ଖାଦାନ ହଉଛି ଯାହାଫଳରେ କି ମାଟି ଡିଷ୍ଟର୍ବ ରହୁଛି, ସେଠି ଯଦି ପ୍ରବଳ ବର୍ଷା ହେଇଗଲା ବା ବେଶୀ ଦିନ ପର୍ଯ୍ୟନ୍ତ ବର୍ଷା ହେଲା ତାହେଲେ ନିଶ୍ଚିତ ଭାବରେ ମୃତ୍ତିକା ସେଠି କ୍ଷୟ ହବ। ତାପରେ ଯୋଉ ପାହାଡ଼ିଆ ନଦୀ ଗୁଡାକ ରହିଛି ଯାହାର ବେଶୀ ଢାଲୁ ବହୁତ, ତାଙ୍କର ବେଗ ଅଧିକା, ଯେତେବେଳେ ବହୁତ ବେଗରେ ପାଣି ପଡିବ କୌଣସି ଜାଗାରେ ନିଶ୍ଚିତ ଭାବରେ ସେ ମାଟି ଧୋଇ ନେଇଯିବ। ଆଉ ଗୋଟେ କହିଲି ମୁଁ ସିଲ୍ଟ କ୍ଲେ ଯୋଉ ରହିଲା ସେମାନଙ୍କର ଯଦି ପରିମାଣ କମ ହବ ତାହେଲେ ବି ପାଣି ଧାରଣ କ୍ଷମତା କମିଯିବ, ଆସ୍ତେ ଆସ୍ତେ କ୍ଷୟ କରି ଚାଲିବ, ତା ତଳକୁ ତଳକୁ ଯେତେ ମାଟି ରହିଲା ସବୁ କ୍ଷୟ କରିକି ଚାଲିବ। ନିଆଁ କଥା ଯୋଉ କହିଲି, ନିଆଁ ଆମେ ଲଗେଇଦେଲେ କଣ ହଉଛି, ପ୍ରଥମତଃ ଏକ ଜୈବ ପଦାର୍ଥ ପୋଡ଼ିଗଲା,
1: ପୋଡ଼ିକି ନଷ୍ଟ ହେଲା,
0: ଦ୍ୱିତୀୟରେ ସେ ମାଟିରେ ଟାଣ ହେଇଗଲା,
1: ଟାଣ
0: ହେଇଗଲେ ପାଣି ଆଉ ଭିତରକୁ ନ ଭେଦିକି ଉପରେ ଉପରେ ଚାଲିବ, ଯେତେ ପାଣି ଉପରେ ଦୌଡିବ ସେତେ ମୃତ୍ତିକା କ୍ଷୟ କରିବ। ଜଙ୍ଗଲ କଟିଲା ତେଣୁ ବର୍ଷା ପାଣିକୁ ଅଟକିବାକୁ କିଛି ନାହିଁ, ପୋଡ଼ୁ ଚାଷ ପୁରା ସଫା କରିକି ନିଆଁ ଲଗେଇଦେଲେ ଜୈବ ପଦାର୍ଥଠୁ ଆରମ୍ଭ କରି ବିଭିନ୍ନ ଗଛ ସବୁ ରହିଗଲା। ତାପରେ ଆଉ ଗୋଟେ ଜଙ୍ଗଲ ଜମିକୁ ଆମେ ଯୋଉ ବିଭିନ୍ନ ପ୍ରକାର ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରୁଛେ, ଚାରଣ ଭୂମି ପାଇଁ ହଉ, ଚାଷ ଜମି ପାଇଁ ହଉ, ବା ଘରବାଡ଼ି କରିବା ପାଇଁ ଆମେ ଯୋଉ ପରିବର୍ତ୍ତନ କରୁଛେ, ଯାହାଫଳରେ ସେ ମାଟିଟା ତାର ଖୋଲା ହେଇଗଲା, ସୁରକ୍ଷା ଦେବା ପାଇଁ କିଛି ଉପରେ ରହିଲାନି, ସେଥିପାଇଁ ହୁଏତ ବେଶୀ ମୃତ୍ତିକା କ୍ଷୟ ହଉଛି। ଆଉ ବାକି ବିଲ ବାଡ଼ିରେ ଚାଷ ଜମିରେ ଆମେ ଯୋଉ ଭଳିଆ ବୈଜ୍ଞାନିକ ପଦ୍ଧତିରେ ଚାଷ କରୁନେ,
1: ରାସାୟନିକ ସାର,
0: ହଁ, ଯାହାଫଳରେ ମଧ୍ୟ ରାସାୟନିକ ସାର ହଉ ବା ତାର ବିଭିନ୍ନ କୌଶଳ ଅଛି ଯୋଉଟାକି କରୁନେ ବୈଜ୍ଞାନିକ ପଦ୍ଧତିରେ, ଯୋଉଥିପାଇଁ କି ମଧ୍ୟ ଏ କାରଣ ରହୁଛି ମୃତ୍ତିକା କ୍ଷୟ ହବା ପାଇଁ।
1: ତେବେ ଆମେ ଦେଖିବା ଦରକାର, ଯେହେତୁ ଜଙ୍ଗଲ କଥା ଆମେ ସଦାବେଳେ କହି ଆସିଛେ, ଏଇ ଜଙ୍ଗଲ ଜଳଧାରଣ କ୍ଷମତାକୁ କେମିତି ବୃଦ୍ଧି କରିଥାଏ ସେ ବିଷୟରେ ଟିକେ ଧାରଣା ଦେବେ।
0: ଦେଖନ୍ତୁ ଯୋଉ କହିଲି ବର୍ଷା ଯେତେବେଳେ ହଉଛି ଜଙ୍ଗଲରେ, ଜଙ୍ଗଲ ସିଧାସଳଖ ପଡୁନି, ବାଧାପ୍ରାପ୍ତ ହେଇକି ପଡିଲା, ଜଙ୍ଗଲ ମାଟି ଉପରେ ପ୍ରଥମେ ପାଣି ପଡିଲା, ବର୍ଷା ପାଣି ପଡିଲା,
1: ପରସ୍ପର ମାଟି ଉପରେ ଆପଣଙ୍କର ଘଞ୍ଚ ଜଙ୍ଗଲ ଥିବା ଦରକାର,
0: ଜଙ୍ଗଲ ଥିବା ଦରକାର, ସେଇଟା ଦରକାର, ଏବଂ ମାଟି ମଧ୍ୟ ତା ଉପରେ କିଛି ଆଚ୍ଛାଦନ ରହିବା ଦରକାର।
1: ଆଚ୍ଛା,
0: ତାଫଳରେ କଣ ହବ, ଗୋଟେ ଆମର ବୈଜ୍ଞାନିକ ମାନେ କହିଛନ୍ତି ଯେ ଯଦି ଜଙ୍ଗଲରେ ବର୍ଷା ହଉଛି ତାହେଲେ ସେ 18 ଇଞ୍ଚ ବର୍ଷା ପର୍ଯ୍ୟନ୍ତ, 45 ସେଣ୍ଟିମିଟର ବର୍ଷା ପର୍ଯ୍ୟନ୍ତ ବି ସେ ପାଣି ପୁରା ଭେଦିଯିବ ସ୍ପଞ୍ଜ ଭଳିଆ, ସେ ବାହାରକୁ ପାଣି ବାହାରିବନି, ଶୋଷି ନେଇଯିବ ମାଟି, ସେ ଭିତରେ ରହିଯିବ। ତାପରେ ସେଥିରେ ଠିଆ ଜଳ ରହିଲା ଜଙ୍ଗଲରେ, ତାହେଲେ ଗୋଟେ ଘଣ୍ଟା ଯଦି ଠିଆ ପାଣି ରହିବ 12 ଇଞ୍ଚ ପର୍ଯ୍ୟନ୍ତ ପାଣି ତଳକୁ ଭେଜିଯିବ, ଗୋଟେ ଘଣ୍ଟା ରହିଲେ। କିନ୍ତୁ ଯୋଉଠି ଜଙ୍ଗଲ ନାହିଁ ସେଠି ଯଦି ଠିଆ ପାଣି ରହିବ ସେ ପାଣି ମାତ୍ର 4 ଇଞ୍ଚ ଭେଦିବ ଭିତରକୁ, ଆଉ ସେମିତି ରହିଥିବ। ପାଣିଟା ଯେତେବେଳେ ଗଡି ଗଡି ଯାଉଛି ସେ କେତେ ସମୟ ନେଉଛି ଦୂରତା ଅତିକ୍ରମ କରିବାକୁ, ସେଇଟା ହଉଛି ମୁଖ୍ୟ ଜିନିଷ ବିଚାର ଯୋଗ୍ୟ, ଯେତେ ଅଧିକା ସମୟ ନଉଛି ସେତିକି ଭିତରେ କେତେ ପାଣି ତଳକୁ ଯାଉଛି। ତେଣୁ ଜଙ୍ଗଲର ମାଟି ଯେତେ ବର୍ଷା ପାଣି ରହିଲା ସେ ଯଦି ଆସ୍ତେ ଆସ୍ତେ ଗଡିବ ତାହେଲେ ସବୁଯାକ ପାଣି ଆମର
1: ସଂରକ୍ଷିତ
0: ହୋଇକି ରହିଯିବ। ଯଦି ମାଟି ରହିବନି, ଜୈବ ପଦାର୍ଥ ରହିବନି ଏବଂ ଢାଲୁ ବେଶୀ ରହିବ ତାହେଲେ ପାଣି ଠିଆ ହେବାକୁ ତ ସୁଯୋଗ ମିଳିବନି, ଯେତେ ସମୟ ଠିଆ ହେଲେ ବି ପାଣି ଆଉ ଭିତରକୁ ଭେଦିବାର ସୁଯୋଗ ନାହିଁ।
1: ଯେହେତୁ ଜଙ୍ଗଲଟା ଆପଣଙ୍କର

0: ବୃକ୍ଷଲତା ଦେଇ ରହିଥିବ ତାର ଚେର ମାଟିଟାକୁ ବି ଧରି ରଖିଥିବ, ଯାହାଫଳରେ ଆପଣ ସେଇ ଯୋଉ ଚେର ସ୍ତର ରହିଛି ସେ ପର୍ଯ୍ୟନ୍ତ ଆପଣଙ୍କର ମାଟିଟି କେବେ ହେଲେ ହୋଇକି
1: ଯିବ ନାହିଁ। ରୁଟ୍ ଜୋନ୍ ଯୋଉଟା ରହିଛି ସେ ଭିତରେ ପାଣିଟା ଯୋଉଟା ରହିଲା ସେଟା ଗଛକୁ ମିଳିଲା, ସେଇଟା ଯେତେବେଳେ ସାଚୁରେସନ ହେଇଯାଉଛି, ପରିପକ୍ ହେଇଯାଉଛି, ତାପରେ ସେ ପାଣିଟା ତଳକୁ ଯାଉଛି, ଯୋଉ ଭୂତଳ ଜଳ ହଉଛି।
0: ଆଜ୍ଞା,
1: ଭୂତଳ ଜଳର ସ୍ତର ଯେତେବେଳେ ବୃଦ୍ଧି ପାଉଛି ସେତେବେଳେ ସେ ପାଣିଟା ଆମକୁ ଖରାଦିନେ ମଧ୍ୟ ଆମର କୂଅ ନଳକୂଅ ବା ପୋଖରୀରେ ଚାଷ ଜମିରେ ସେଇଟା ଉପଲବ୍ଧି ହେଉଛି, ସେଇଟା ଆମେ ଜାଣିବା ଦରକାର। କେବଳ ବର୍ଷା ଦିନେ ତ ସବୁଆଡେ ବର୍ଷା ହେଲା, ବର୍ଷା ଦିନରେ ପାଣିର ଅଭାବ ନୁହଁ, କିନ୍ତୁ ବର୍ଷା ଦିନ ସରିଲା ପରେ ମାର୍ଚ୍ଚ ମାସ ଖରା ଟିକିଏ ଆରମ୍ଭ ହଉ ପୁରା ସବୁ ଶୁଖିଯାଉଛି, ସେମିତି ଅବସ୍ଥା ହବ ନାହିଁ ଯଦି ଜଙ୍ଗଲଟେ ଥିବ।
0: ଆଗୁଆ ଆମକୁ ସତର୍କ ହେବାକୁ ପଡିବ, ସଚେତନ ହେବାକୁ ପଡିବ। ତେଣୁ ଆମେ କହିବା ଯେ ମୃତ୍ତିକା ଯୋଉଟା ରହିଛି ଉପରସ୍ତର ତାକୁ ସଂରକ୍ଷଣ କରିବା, ଆଉ ଜଳ ଯାହା ରହିଛି ତାକୁ ବି ସଂରକ୍ଷଣ କରିବା। ତ ୟାର କୌଶଳ କ'ଣ ସବୁ ଆପଣେଇବେ ଆମର ଶ୍ରୋତା ବନ୍ଧୁମାନେ?
1: ବିଭିନ୍ନ ପ୍ରକାର କୌଶଳ ରହିଛି, ବୈଜ୍ଞାନିକ ପଦ୍ଧତିରେ ଯୋଉ ଚାଷ କରୁଛେ ସେଥିରେ ଆମେ ଟେରାସ୍ ଫାର୍ମିଂ କରିଦେଇପାରିବା, ବା ହୁଡ଼ା ହୁଡ଼ାକ ଟେକିକି ରଖିବା ଯେମିତି ପାଣି ଅଯଥାରେ ତଳକୁ ଗଡ଼ିଯିବନି, ଆଉ ଯୋଉଠି ପାହାଡ଼ ରହିଛି ଜଙ୍ଗଲ ସୃଷ୍ଟି କରିବା, ବା ଯୋଉଠି ନାଳ ସୃଷ୍ଟି ହେଉଛି ସେଠି ଗଲି ପ୍ଲଗିଂ କରାହଉଛି, ମଝିରେ ମଝିରେ ଚେକ୍ ଡ୍ୟାମ୍, ଲୁଜ୍ ବୋଲ୍ଡର ଚେକ୍ ଡ୍ୟାମ୍, ପଥରକୁ ସଜେଇକି ରଖିକି ଲୁଜ୍ ବୋଲ୍ଡର ଚେକ୍
0: ଡ୍ୟାମ୍,
1: ପାଣି ଆସିବ ବାଧାପ୍ରାପ୍ତ ହେବ। କଥା ହଉଛି ଗଡ଼ିଯିବା ପାଣିକି ଆମେ ଠିଆ କରେଇବା, ବା ଦୌଡ଼ୁଥିବା ପାଣିକୁ ଚଲେଇବା, ତାର ଗତିଟାକୁ ଯଦି କମେଇଦେବା ପାଣିକୁ ସମୟ ମିଳିବ ମାଟି ଭିତରକୁ ଭେଦିବା ପାଇଁ, ତେଣୁ ଲୁଜ୍ ବୋଲ୍ଡର ଚେକ୍ ଡ୍ୟାମ୍ କରନ୍ତୁ। ବା ଆଉ ଗୋଟେ ରହିଲାଣି ଆପଣଙ୍କର ମାଟିର ତଳ ସ୍ତରରେ ସବ୍ ସଏଲ୍ ଯୋଉଟା, ସେ ଭିତରେ ବି ପାଣି ଆସ୍ତେ ସ୍ରୋତ ଚାଲିଥାଏ, ତାକୁ ଅଟକାଇବା ପାଇଁ ଏବେ ଆମେ କଲୁଣି ଡାଇଫ୍ରାଗମ୍ ୱାଲ୍। ତମର ଗୋଟେ କଂକ୍ରିଟର କାନ୍ଥ ନାଳର ଭିତରକୁ ଯିବ, 5 ଫୁଟ 6 ଫୁଟ ତଳକୁ ଯିବ, ଚେକ୍ଡ୍ୟାମ୍ ତ ଉପରେ ହବ ସେଇଟା ତଳକୁ ଯିବ, ଭିତରେ ଯୋଉ ପାଣିଟା ପାସ୍ କରିଯାଉଥିଲା ସିଏ ଆଉ ଯିବନି, ସେଇଠି ସେ ଆରେଷ୍ଟ ହେଇକି ରହିଲା, ସେଇଠୁ ସେଇଠୁ ଉପରକୁ ଉପରକୁ ପାଣି ମଧ୍ୟ ଷ୍ଟୋର ହେଇକି ମାଟି ତଳେ ଷ୍ଟୋର ହେଇକି ରହିବ, ମାଟି ତଳେ ପାଣିଟା ବି କ୍ଷୟ ହବନି। ଆଉ ବାକି ତଳ ଅଞ୍ଚଳରେ ସମତଳ ଅଞ୍ଚଳରେ ଆମର ବର୍ଷା ପାଣିକି ଧାରଣ କରିବା ପାଇଁ ଆମେ ଗୋଟେ ପର୍କୁଲେସନ ପିଟ୍ କରୁଛୁ, 10 ମିଟର ବାଇ 10 ମିଟରରେ ଗୋଟେ ଗୋଟେ ଛୋଟ ପିଟ୍ କରାହଉଛି, ଗାତ ଖୋଳା ହଉଛି ଯୋଉଥିରେ କି ବର୍ଷା ପାଣିଟା ବାନ୍ଧି ହେଇକି ରହିବ, ଏପରିକି ପୋଖରୀ ଖୋଳିଲେ ବି ବର୍ଷା ପାଣି ରହିବ। ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକ୍ଚର ବି କରାହଉଛି, ଜଳ ବିଭାଗ ପ୍ରକଳ୍ପ ଯୋଉଥିରେ କି ମଧ୍ୟ ପାଣି ବାନ୍ଧି ହେଇକି ରହିବ, ସେ ପାଣିଟା ଆମକୁ ଖରାଦିନେ ବହୁତ ପରିମାଣରେ ମିଳିପାରିବ।
0: ଗ୍ରାମାଞ୍ଚଳ ହୁଅନ୍ତୁ ବା ସହରାଞ୍ଚଳରେ ହୁଅନ୍ତୁ, ଯୋଉଠି ଆମେ ଦେଖୁଛେ ଜଳ ଉତ୍ସ ରହିଛି ତାକୁ କେମିତି ସଂରକ୍ଷଣ କରିବା ସେଟା ହଉଛି ଗୁରୁତ୍ୱପୂର୍ଣ୍ଣ ଦିଗ। ଆଉ ବିଶେଷ କରିକି ଯୋଉ ଜଳ ପ୍ରଦୂଷଣ ମାତ୍ରା ତାକୁ ଆମେ କମେଇବା ପାଇଁ ପଡିବ, କାହିଁକିନା ଆମ ଭିତରେ ସେ ସଚେତନତା ରହିଲେ ଜାଗ୍ରତ ହେଲେ ନିଶ୍ଚିତ ଭାବରେ ଆମେ ଜଳକୁ ସୁବିନିଯୋଗ କରିପାରିବା। ବିଶେଷ କରି ଖରାଦିନେ ଆମେ ଦେଖିବା ଦରକାର ଯେ ଧରନ୍ତୁ ଆମେ ଟ୍ୟାପ୍ରେ ପାଣି ଖୋଲି ଦେଇଛେ, ବ୍ୟବହାର ଯୋଗ୍ୟ ପାଣିକୁ ଯେତିକି ବ୍ୟବହାର କରିବା କଥା ସେତିକି ବ୍ୟବହାର ନ କରିକି ଅତ୍ୟଧିକ ପାଣି ଯଦି ନଷ୍ଟ ହେଇକି ସେ ନାଳରେ ପୁଣି ପଡ଼ିବ ସେପଟେ ବି ପ୍ରଦୂଷିତ ହେଉଛି। ତେଣୁ ଶେଷରେ ଆପଣ କ'ଣ ପରାମର୍ଶ ରହିବ ଶ୍ରୋତା ବନ୍ଧୁମାନଙ୍କୁ?
1: ଦେଖନ୍ତୁ, ମୁଁ ଯେମିତି କହିଲି ଗୋଟେ ଇଞ୍ଚ ମାଟିକି ତିଆରି ହେବା ପାଇଁ ଯଦି 1000 ବର୍ଷ ଲାଗୁଛି କେତେ ମୂଲ୍ୟବାନ ଆମେ ଅନୁମାନ କରିପାରିବା, ତେଣୁ ମାଟିକୁ କେବେ ହେଲେ ଆମେ କ୍ଷୟ ହେବାକୁ ଦେବା ନାହିଁ, ଆଉ ଜଙ୍ଗଲରେ ଆମେ କେବେ ହେଲେ ନିଆଁ ଲଗେଇବା ନାହିଁ, ଶୁଖିଲା ପତ୍ରକୁ ଜଙ୍ଗଲ ଭିତରେ ପଚିବାକୁ ଯେମିତି ଆମେ ଛାଡ଼ିଦେବା, ଆଉ ପୋଡ଼ୁ ଚାଷ ଭଳିଆ ଗୋଟେ ପଦ୍ଧତିକୁ ଆମେ ଯଦି ଛାଡ଼ି ଦେଇକି ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା ହୁଏତ ଆମର ଜଳ ପରିଚାଳନା ଠିକ୍ ଭାବରେ ହେଇପାରିବ। ଆଉ ଯେତେ ସବୁ ଖାଲି ସ୍ଥାନ ଆମ ଘର ଚାରିପଟେ ରହିଛି ବା ଆମ ଆଖପାଖରେ ଯୋଉ ପଡ଼ିଆ ରହିଛି ସବୁଗୁଡାକରେ ଆମେ ଗଛ ଲଗେଇବା, ବିଭିନ୍ନ ପ୍ରକାର ଗଛ, ଯୋଉ ଗଛ ହଉଛୁ ରହିଲେ ବି ସେ ମାଟିଟା ସବୁବେଳେ କଭର ହେଇକି ରହିବ। ଆଉ ଯେତେ କୌଶଳ ମୁଁ କହିଲି ମୃତ୍ତିକା ଜଳ ସଂରକ୍ଷଣ, ସେ କୌଶଳ ଗୁଡାକ ଅବଲମ୍ବନ କରିବା, ଏବଂ ମାଟିରେ ରାସାୟନିକ ସାର ବଦଳରେ ଯଦି ଜୈବିକ ସାର ଖତ ଅଧିକା ବ୍ୟବହାର କରିବା ତାହେଲେ ମାଟିର ଜଳ ଧାରଣ କ୍ଷମତା ବଢିବ। ସର୍ବଶେଷରେ କହିବି ଗଛକୁ ଆମେ କାଟିବା ନାହିଁ, ଜଙ୍ଗଲ ଯାହା ଅଛି ତାକୁ ସୁରକ୍ଷା ଦେବା, ଆଉ ତାର ପରିସୀମା କେମିତି ବଢିବ ଯଦି ସେ ବିଷୟରେ ଚିନ୍ତା କରିବା ନିଶ୍ଚିତ ଭାବରେ ମଧୁର ଜଳକୁ ଆମେ ପାଇପାରିବା, ଏବଂ ଆମ ଚାଷରେ ଆମ ପାଣି ପିଇବା ପାଇଁ ଆମ ବନ୍ୟଜନ୍ତୁ ମାନଙ୍କ ପାଇଁ ସମସ୍ତଙ୍କୁ ଆମେ ଯୋଗାଇ ଦେଇପାରିବା।
0: ନିଶ୍ଚିତ ଭାବରେ ଖୁବ ମୂଲ୍ୟବାନ କଥା କହିଲେ, ସେଥିରେ ଯୋଉ ସନ୍ଦେଶ ରହିଲା ଶ୍ରୋତା ବନ୍ଧୁମାନଙ୍କ ପାଇଁ ଆମେ ଆଶା କରିବା ଏଥିପ୍ରତି ସଚେତନ ହେବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବେ, ଯାହାଫଳରେ ଜଳ ସଂରକ୍ଷଣ ହୋଇପାରିବ, ଜଳର ସୁବିନିଯୋଗ ହୋଇପାରିବ ଏବଂ ମାଟି ଆମର ସୁରକ୍ଷିତ ରହିବ। ଏ ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ନମସ୍କାର।

0: ଆକାଶବାଣୀ ବଲାଙ୍ଗୀର ଆରମ୍ଭ କରୁଛୁ ଗଳ୍ପ ଝର। ଆଜି ଏଥିରେ ଶୁଣନ୍ତୁ ଗାଳ୍ପିକ ମନୋଜ କୁମାର ପୂଜାରୀଙ୍କ ଗଳ୍ପ ସାମୁଦ୍ରିକ।
1: ଗଳ୍ପ ସାମୁଦ୍ରିକ ଗାଳ୍ପିକ ମନୋଜ ପୂଜାରୀ। ସମୁଦ୍ରକୂଳରେ ଠିଆ ହେଉଥିବା ଘରଟି ପ୍ରସନ୍ନ ମୁଦ୍ରାରେ, ଦୁଇମହଲା ଘର, ଚତୁର୍ଦ୍ଦିଗକୁ ଲାଗି ରହିଥିବ ପ୍ରାୟ 5 ଫୁଟ ଉଚ୍ଚର କାନ୍ଥ। ପୂର୍ବ ଦିଗକୁ ମୁହଁ କରିଥିବା ସେହି ଘରର ଲୁହା ଗେଟ୍କୁ ଦେଖିଲେ ମନେ ହେଉଥିବ ସତେ ଯେମିତି ଏବେ ରଙ୍ଗ କରାଯାଇଛି। କେତୋଟି ହୃଷ୍ଟପୃଷ୍ଟ ନଡ଼ିଆ ଗଛ ଘରର ଠିକ୍ ଜାଗାମାନଙ୍କରେ ଠିଆ ହୋଇଥିବେ, ଘରର ଶ୍ରୀବୃଦ୍ଧିରେ ସାହାଯ୍ୟ କରୁଥିବେ। ବିଭିନ୍ନ କିସମର ଫୁଲ ହସୁଥିବେ ଘର ସାମ୍ନା ବଗିଚାରେ। ପଛପଟ ବାଡ଼ିରେ ଥିବ ବେଶ କେଇଟା ଫଳ ଗଛ ଓ ଗୋଟେ ବିରାଟ କୂଅ। ଛୋଟ ବଡ଼ ହୋଇ ସେଇ ଘରେ ଥିବ 6 ବଖରା ଓ ଲମ୍ବା ବାରଣ୍ଡାଟିଏ। ଉପରଟା ବି ହେଇଥିବ ଠିକ୍ ତଳପରି।

ଉପରେ ଥିବ ସୁନ୍ଦର ବେଲକୋନି, ତଳ ଅଂଶ ଭଡ଼ା ଲାଗିଥିବ ରାଜ୍ୟ ସରକାରଙ୍କ କି ଗୋଟାଏ ଅଫିସ, ଖୁବ୍ କମ୍ ଲୋକଙ୍କ ଥିବ ଯାତାୟତ, ପାଲା ଝୁଲୁଥିବ ଚାରିଟା ନହୁଣୁ, ପରିଷ୍କାର ରଙ୍ଗୀନ ଛବିଟିଏ ପରି ପୃଥିବୀର ପ୍ରତ୍ୟେକ କୋଣରୁ ଦିଶୁଥିବା ସେହି ଘରଠାରୁ ସମୁଦ୍ର ଦେଖାଯାଉଥିବ ଖୁବ୍ ସ୍ପଷ୍ଟ। ସେଠାରୁ ଆରାମରେ ଚାଲି ଚାଲି ଯାଇ ଅଳ୍ପ କେଇ ମିନିଟ୍ ଭିତରେ ହିଁ ଛୁଇଁ ହେଉଥିବ ସମୁଦ୍ରର ଲବଣାକ୍ତ ଢେଉମାନଙ୍କୁ। ସହରର ସେହି ଅଞ୍ଚଳରେ ଥିବ ଅପେକ୍ଷାକୃତ କମ୍ ଭିଡ଼, ହୋହଲ୍ଲା, ପ୍ରଦୂଷଣ ଓ ଅନ୍ୟାନ୍ୟ ବାଜେ ସହରୀୟ ଉପଦ୍ରବ। ସଭ୍ୟତାର ଅସଭ୍ୟ ଆକ୍ରମଣରୁ ରକ୍ଷା ପାଇ ସେଠାକାର ବେଳାଭୂଇଁ ତା କୂଳକୁ ଯାଉଥିବା ଲୋକଙ୍କୁ କରୁଥିବ ଅଧିକ ସମ୍ବୋହିତ। ମୋଟାମୋଟି ଭାବେ ସମୁଦ୍ରକୂଳର ସେହି ସୁନ୍ଦର ଛବି ପରି ଘରର ଲୋକମାନଙ୍କୁ ସୁଖୀ ପର୍ଯ୍ୟାୟଭୁକ୍ତ କରାଯାଇପାରୁଥିବ। ପରିବାରରେ ମା ବାପାଙ୍କୁ ଛାଡ଼ିଥିବେ ଦୁଇ ପୁଅ, ଦୁଇ ଝିଅ ଓ ବିଧବା ଆଈ ବୁଢ଼ୀ। ବଡ଼ ପୁଅ ଥିବ ବ୍ୟାଙ୍କ ଅଫିସର, ତା ତଳ ଝିଅ ବାହା ହୋଇ ସାରିଥିବ, ପାଇଥିବ ଭଲ ଘର ଓ ଭଲ ବର। ଘରେ ଥିବା ସାନ ପୁଅ ଓ ସାନ ଝିଅ ହୋଇଥିବେ ମେଧାବୀ, ଦେଖିବାକୁ ସୁନ୍ଦର। ପୁଅ କଲେଜରେ ପଢ଼ୁଥିବ କମର୍ସ, ପିଲାମାନଙ୍କ ଆଡ଼ୁ ସେଭଳି କିଛି ଚିନ୍ତା କଲାପରି ଗୁରୁତର କଥା ନଥିବ। ବାପା ବୋଲିବାର ପ୍ରାଣୀଟି କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରୁଥିବ, ଭଲ ଦରମା ଓ ବିଭିନ୍ନ ସୁବିଧା। ଘରର ତଳ ଅଂଶ ଭଡ଼ା ଲାଗି ଭଲ ପଇସା ଆସୁଥିବ। ଛୁଟି ଦିନର ସେହି ଚମତ୍କାର ଅପରାହ୍ନରେ ଲୋକଟି ବସିଥିବ ଝରକା ପାଖରେ, ବେଶ ବଡ଼ ଝରକା, ତାକୁ ଲାଗି ପଡ଼ିଛି ଚୌକି ଟେବୁଲ। ଉପର ମହଲାର ସେହି କୋଠରୀର ସେହି ନିର୍ଦ୍ଦିଷ୍ଟ ଝରକାଟି ସତେ ଯେମିତି ସମୁଦ୍ର ଦର୍ଶନ ପାଇଁ ହିଁ ତିଆରି ହୋଇଥିବ। ଲୋକଟି ଆତ୍ମବିସ୍ମୃତ ହୋଇ ଚାହି ରହିଥିବ ସମୁଦ୍ରକୁ, ସତେ ଯେମିତି କେବେ ହେଁ ଦେଖିନଥିଲା ସମୁଦ୍ର। ଏକବାର ସମୁଦ୍ର ମନସ୍କ ହୋଇ ପଡ଼ିଥିବ ଲୋକଟି, ମନେ ହେଉଥିବ ଦୃଶ୍ୟ ଓ ଦ୍ରଷ୍ଟା ଭିତରେ ଥିବା ବ୍ୟବଧାନ ଉଭେଇ ଯାଇଛି। ସମୁଦ୍ରକୁ ସେମିତି ଚାହିଁ ରହିଥିବା ଅବସ୍ଥାରେ ଘରୁ ବାହାରୁ ଲୋକଟିକୁ ଦେଖିଲେ ମନେ ହେଉଥିବ ଝରକା ପାଖରେ ପଥର ମୂର୍ତ୍ତିଟି ବସିଛି। ଠିକ୍ ଏହି ସମୟରେ ଘଟୁଥିବ ଏକ ଅଘଟଣ, ସେଇଠି ଆସି ପହଞ୍ଚୁଥିବ ଜଣେ ସ୍ତ୍ରୀ ଲୋକ। ସମୁଦ୍ରକୁ ଚାହିଁ ରହିଥିବା ଅବସ୍ଥାରେ ଲୋକଟିକୁ ଦେଖି ତାର ରାଗ ଚରମ ସୀମାକୁ ପହଞ୍ଚି ଯାଇଥିବ। ତାକୁ ଲାଗୁଥିବ ସତେ ଯେମିତି ସେ ଲୋକଟିକୁ ଏକ ନିହାତି ନିନ୍ଦନୀୟ ଓ ଘୃଣ୍ୟ କାମ କରୁଥିବା ବେଳେ ହିଁ ଧରି ପକାଇଛି। 45ରୁ 50 ବର୍ଷ ଭିତରେ ଥିବା ସେହି ପତଳା ଗୋରି ଗୋଲ ମୁହଁ ଥିବା ସ୍ତ୍ରୀ ଲୋକଟି ଆକ୍ରମଣ କଲା ଭଙ୍ଗିରେ ମାଡ଼ି ଯାଉଥିବ ସେହି ସମୁଦ୍ର ମନସ୍କ ମଣିଷ ଆଡ଼କୁ। ଡାହାଣ ହାତ ଉପରକୁ ଉଠାଇ ବଡ଼ ପାଟିରେ ମୁହଁକୁ ଯାହା ଆସିଲା ଅଜାଡ଼ି ଦେଉଥିବ ସ୍ୱାମୀ ଉପରେ, ସେହି ଜଘନ୍ୟ ଶାବ୍ଦିକ ଆକ୍ରମଣରେ ଧ୍ୟାନ ଭାଙ୍ଗି ଯାଉଥିବ ଲୋକଟିର। ସ୍ପଷ୍ଟ ହୋଇ ଉଠୁଥିବ ତାର ଅସହାୟତା ବୋଧ, ସ୍ୱାମୀକୁ ଏକ ନାଲାୟକ, ଅଯୋଗ୍ୟ, ବୁଦ୍ଧିହୀନ ମଣିଷ ବୋଲି ଅଭିଯୋଗ କରୁଥିବ ସ୍ତ୍ରୀ। ଯେତେବେଳେ ବି ସମୟ ମିଳିବ ମୂର୍ଖଙ୍କ ପରି ସମୁଦ୍ରକୁ ଅନେଇ ରହିବା ଓ ସମୟ ନଷ୍ଟ କରିବାର ମାରାତ୍ମକ ବଦଭ୍ୟାସ ଲୋକଟିର ବଦଳୁ ନଥିବାର କଥା ବଡ଼ ପାଟିରେ କହୁଥିବ ସିଏ। ସମୁଦ୍ରକୁ ଏମିତି ଅଯଥାରେ ଚାହିଁ ରହିବା ଲୋକଟାର ଏକ ମାନସିକ ରୋଗ ବୋଲି ସେ ସନ୍ଦେହ କରୁଥିବ, କଥା ମଧ୍ୟ ଖୋଲାଖୋଲି ଭାବେ ଘୋଷଣା କରୁଥିବ। ସ୍ତ୍ରୀର ଏଭଳି ନୀଚ ଆଚରଣ କଟୁକଥାର ବିଶେଷ ପ୍ରଭାବ ଲୋକଟି ଉପରେ ପଡ଼ିବା ପରି ଲାଗୁନଥିବ, ତଥାପି କିଛିଟା ମର୍ମାହତ ହେଉଥିବ ସେ। ପତ୍ନୀର ଏହି ଧରଣର ମୂଢ଼ ଆକ୍ରମଣ ତାକୁ ମନେ ହେଉଥିବ ନିହାତି ଅସଭ୍ୟ। ମନେ ମନେ ସେ ଚିନ୍ତା କରୁଥିବ ଏ ନୀଚ ସ୍ତ୍ରୀ ଲୋକଟିକୁ ସେ ଯୋଗାଇ ଦେଉଥିବା ସମସ୍ତ ସୁଖ ସୁବିଧାର କଥା, ତଥାପି ସନ୍ତୋଷର ସୀମାଠାରୁ ସର୍ବଦା ଦୂରରେ ରହି କିଭଳି କୃତଜ୍ଞ ଭାବରେ ସେ ନିଜ ଜୀବନକୁ ନିମ୍ନଗାମୀ କରିବା ସହ ତାକୁ ବି ଅଯଥା ଅଶାନ୍ତି ଭିତରକୁ ଠେଲି ଦେଉଛି। ଉଦାସ ଭାବରେ ସ୍ତ୍ରୀକୁ ଚାହିଁ ରହିବ ସମୁଦ୍ର ମନସ୍କ ମଣିଷଟି, ପାଟିରେ ନଥିବ ଗୋଟିଏ ଶବ୍ଦ, ବିଦ୍ରୁପ ଓ ତାତ୍ସଲ୍ୟ ଭରା ଆଉ କିଛି ଶବ୍ଦ ସ୍ୱର ପ୍ରୟୋଗ କରୁଥିବ ସ୍ତ୍ରୀ ଲୋକଟି ନିହାତି ନିର୍ଦ୍ଦୟ ଭାବରେ। ଦେଖୁଛ କ'ଣ ସମୁଦ୍ର ଆଡ଼େ, ଜାହାଜରେ ତୁମ ପାଇଁ ଧନରତ୍ନ ବୋଝେଇ ହୋଇ ଆସୁଛି ନା କ'ଣ? ପିଲାଦିନୁ ତ ଏ ଘରେ ସମୁଦ୍ର ଦେଖି ଆସିଛ, ମନ ବୁଝୁନି? ନିଜେ ତ ପାଗଳ ହେଲଣି, ଶେଷରେ ମୋ ମୁଣ୍ଡ ବି ଖରାପ କରି ଛାଡ଼ିବ ତୁମେ। ଆହୁରି କ'ଣ ସବୁ କହିବାକୁ ଯାଉଥିବ ସିଏ, ଲୋକଟି କିଛି ଉତ୍ତର ଦେବାକୁ ଯାଉଥିବ, ଠିକ୍ ଏତିକିବେଳେ ବଦଳି ଯାଉଥିବ ଦୃଶ୍ୟ। ସ୍ତ୍ରୀ ଲୋକଟିର ପାଟି ଶୁଣି କେଉଁଠି ଥିବ ଯେ କେଜାଣି ସେଇଠି ପହଞ୍ଚି ଯାଉଥିବ ଲୋକଟିର ମା, ଅଣ୍ଟା ନଈ ପଡ଼ିଥିବା ବିଧବା ବୁଢ଼ୀର ବୟସ

ଅଶି ପାଖାପାଖି। ପୁଅ ପାଖକୁ ଯାଇ ତା ମୁଣ୍ଡରେ ହାତ ବୁଲେଇ ଆଣୁଥିବ ଗଭୀର ସ୍ନେହରେ, ମୁହଁରେ ଫୁଟି ଉଠୁଥିବ ପ୍ରଚଣ୍ଡ କ୍ରୋଧର ଚିହ୍ନ, ଜରାଜୀର୍ଣ୍ଣ ଶରୀର ଥରି ଯାଉଥିବ ରାଗରେ, ଗର୍ଜି ଉଠୁଥିବ ବହୁ ଉଦ୍ଦେଶ୍ୟରେ। ତୋ ମୁହଁରେ ଟିକେ ବି ଲାଜସରମ ନାହିଁ ଲୋ ପୋଡ଼ାମୁହିଁ, ନିର୍ଲଜ ସ୍ୱାମୀକୁ ଗାଳି ଦେଉଛୁ, ଦେବତା ପରି ସ୍ୱାମୀକୁ, ପାଷାଣ୍ଡି, ମୁଣ୍ଡ ତ ବିଗିଡ଼ି ଗଲାଣି, ନୋହିଲେ ମୋ ପୁଅକୁ କହନ୍ତୁ ଏମିତି, ପିସାଚୁଣି କୋଉଠିକାର, କ'ଣ କରିନି ତୋ ଲାଗି ମୋର ମନୁଆ। ନିହାତି ଅପ୍ରୀତିକର ପରିବେଶଟିଏ ସୃଷ୍ଟି ହେଉଥିବ ସେଇଠି, ବୁଝେଇ ସୁଝେଇ ଶାନ୍ତ କରିବାର ଚେଷ୍ଟା କରୁଥିବ ଲୋକଟି ତାର ସ୍ତ୍ରୀକୁ, ମାଆକୁ, ବୁଢ଼ୀକୁ ଶୋଇବା ଘରକୁ ଧୀରେ ଧୀରେ ନେଇଯାଉଥିବ ସିଏ। ଯୁଦ୍ଧକ୍ଷେତ୍ରରୁ ସତେ ଯେମିତି ଫେରି ଯାଉଥିବେ ତିନି ଜଣ, ସମସ୍ତେ ଆହତ ଓ ପରାଜିତ। ସ୍ତ୍ରୀ ଲୋକଟି ତାର ସବୁତକ ରାଗ ଯେମିତି କଚାଡ଼ୁଥିବ ସେଇ ବଡ଼ ଝରକା ଉପରେ, ଯେଉଁଠୁ ସମୁଦ୍ର ଦର୍ଶନ କରିଥାଏ ସେଇ ସମୁଦ୍ର ପ୍ରେମୀ ମଣିଷଟି, ଧଡ଼ଧାଡ଼ କରି ସେ ଝରକା ବନ୍ଦ କରିଦେଉଥିବ, ଚାଲି ଯାଉଥିବ ଦୁମ୍ ଦୁମ୍, ଘରେ ଛାଇ ଯାଇଥିବ ଅସ୍ୱାଭାବିକ ନିରବତା। ପ୍ରତିଟି ମୁହୂର୍ତ୍ତ ମନେ ହେଉଥିବ ଦୁର୍ବିସହ, ଗୁମସୁମ ବାତାବରଣ ଭିତରେ ସମୟ ଯେମିତି ଜମାଟ ବାନ୍ଧି ଯାଇଥିବ। ସ୍ୱାଭାବିକତା ଫେରି ଆସୁ ଏହା ହେଇ ଉଠୁଥିବ ସମସ୍ତଙ୍କ ଐକାନ୍ତିକ ଇଚ୍ଛା। ଠିକ୍ ଏତିକିବେଳେ ଫୋନ୍ ରିଙ୍ଗ ହେଉଥିବ, ସମସ୍ତେ ଆଶାୟୀ ହେଇ ଚାହୁଁଥିବେ ଫୋନ୍ ଆଡ଼େ, ବାପା କଥା ହେଉଥିବେ ବଡ଼ ପୁଅ ସଙ୍ଗେ, 280 କିଲୋମିଟର ଦୂରରୁ ସେ ଜଣାଉଥିବ ତାର ପ୍ରଚଣ୍ଡ କର୍ମବ୍ୟସ୍ତତାର କଥା, ଦୁଃଖ ପ୍ରକାଶ କରୁଥିବ ଦୀର୍ଘଦିନ ହେଲା ଘରକୁ ଫୋନ୍ କରିପାରୁନଥିବାରୁ। ବାପା ଦିଶୁଥିବେ ପ୍ରସନ୍ନ, ସେଇ ପ୍ରସନ୍ନତା ପ୍ରସାରିତ ହେଉଥିବ ଧୀରେ ଧୀରେ ଘରର ଚତୁର୍ଦ୍ଦିଗକୁ, ବରଫ ତରଳିବା ଆରମ୍ଭ କରୁଥିବ, ଫୋନ୍ ପାଖକୁ ସମସ୍ତେ ଥରେ ଲେଖାଏଁ ଆସି ଦି ଚାରିପଦ କଥା ହେଉଥିବେ, ପ୍ରଫୁଲ୍ଲିତ ଦିଶୁଥିବେ। ବଡ଼ ପୁଅ ଅଳ୍ପ ଦିନ ଭିତରେ ପହଞ୍ଚିବ ବୋଲି ଜଣାଉଥିବ, ଏଥର ସମସ୍ତେ ହାଲୁକା ଅନୁଭବ କରୁଥିବେ, ଉଭେଇ ଯାଇଥିବ ଉତ୍କଟ ଗମ୍ଭୀରତା, ମନେ ହେଉଥିବ ସତେ ଯେମିତି ସେଭଳି ଯନ୍ତ୍ରଣାଦାୟକ ଘଟଣା ଘଟି ହିଁ ନଥିଲା। ସାନ ପୁଅ ମା ପାଖକୁ ଯାଇ ଉତ୍ସାହିତ ହୋଇ କ'ଣ ଗୋଟେ କହୁଥିବ, ରନ୍ଧାଘରେ ଚା ତିଆରି ହେଉଥିବ, ସନ୍ଧ୍ୟାରେ ସ୍ୱାମୀ ସ୍ତ୍ରୀ ସ୍କୁଟରରେ ବାହାରି ଯାଉଥିବେ ଘରୁ, ହଜିଯାଉଥିବେ ସହରର ଭିଡ଼ ଧୂଳି ଧୂଆଁ ହୋ ହୋ ଘୋ ଘୋ ଭିତରେ, ସେମାନେ ଯାଉଥିବେ ଜଣେ ଦୂର ସମ୍ପର୍କୀୟଙ୍କ ଘରକୁ, ତାପରେ କେତୋଟା ଦୋକାନରୁ କିଛି ଜିନିଷ କିଣି ଫେରୁ ଫେରୁ ହେଇଯାଉଥିବ ରାତି 9। ଘରେ ପହଞ୍ଚି ଲୋକଟା ଭାବୁଥିବ ଯିବା ଆଦୌ ଜରୁରୀ ନଥିଲା, ଅଯଥାରେ ଯାଇ ହଇରାଣ ଯାହା ହେବା କଥା। ରାତ୍ରି ଭୋଜନ ପାଇଁ ସମସ୍ତେ ଏକତ୍ରିତ ହେଉଥିବେ ଖାଇବା ଟେବୁଲ ଉପରେ, ରନ୍ଧାଘରୁ ଚହଟି ଯାଉଥିବ ଚମତ୍କାର ବାସ୍ନା, ପୋଷା କୁକୁରଟି କୁଁ କୁଁ ହେଇ ଘୁରୁଥିବ, ସ୍ନେହ ମାଗୁଥିବ, ଝିଅ କହୁଥିବ ଟିଭିରୁ ଦେଖିଥିବା ସମ୍ବାଦର କଥା। ଏଥର ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ 10 ଜଣ ଭିତରୁ କେବଳ କାନପୁର IIT ଅଛନ୍ତି 5 ଜଣ। ସାନ ଭାଇ ଶୁଣି ଆଶ୍ଚର୍ଯ୍ୟ ହେଉଥିବ, ବାପା ଆଗ୍ରହରେ ଶୁଣୁଥିବେ, ମା ପରଶୁଥିବେ, ବୁଢ଼ୀ ଆଗରୁ ଖାଇ ତାଙ୍କ କୋଠରୀରେ ଶୋଇସାରିଥିବେ, ଝିଅର ବକ୍ ବକ୍ ବନ୍ଦ ନହେବା ଦେଖି ବାପା କହୁଥିବେ ବୁଝେଇ ଯେ ଖାଇବା ବେଳେ କଥା ହେବା ଠିକ୍ ନୁହେଁ। ଖାଇ ସାରିବା ପରେ ମା, ଝିଅ ଓ ପୁଅ ଟିଭି ସାମ୍ନାରେ ବସି ପଡ଼ୁଥିବେ, ଝିଅ ଖୁବ୍ ଉତ୍ସାହରେ ବାପାଙ୍କୁ ଖବର ଦେଉଥିବ ଯେ ନୂଆ ସିରିଏଲ୍ଟି ଆରମ୍ଭ ହେଉଛି ଆଜିଠୁ, ମୃଦୁ ହସି ବାପା ହଉ ତମେ ଦେଖ କହି ଚାଲିଯାଉଥିବେ ଘରର ଖୋଲା ଛାତ ଆଡ଼େ। ଦୀର୍ଘଦିନ ପରେ ବଡ଼ ପୁଅ ଘରକୁ ଆସୁଥିବ, ସମସ୍ତଙ୍କ ପସନ୍ଦକୁ ଜାଣି ଆଣିଥିବ ନାନା ରକମର ଜିନିଷ, ଅଳ୍ପ କିଛି ଦିନ ରହିବ ବୋଲି ଘୋଷଣା କରୁଥିବ, ସମସ୍ତେ ଖୁସି ହେଉଥିବେ, ଅଫିସ କାମରେ ହଠାତ୍ ବାହାରକୁ ଯିବାକୁ ପଡ଼ିବ ବୋଲି ସେଦିନ ସନ୍ଧ୍ୟାରେ ଘରକୁ ଫେରି ଜଣାଉଥିବେ ବାପା, ରାତିରେ ଜିନିଷପତ୍ର ଭର୍ତ୍ତି କରି ପ୍ରସ୍ତୁତ ହେଉଥିବେ, ପୁଅ ସହିତ ତାର ଅଫିସ ଚାକିରି ଇତ୍ୟାଦି କଥା ହେଉଥିବେ। ତାର ଦିନ ସକାଳୁ ବାପା ଟ୍ରେନ୍ରେ ଯାତ୍ରା ଆରମ୍ଭ କରୁଥିବେ, ବଡ଼ ପୁଅ ତାଙ୍କୁ ଷ୍ଟେସନରେ ଛାଡ଼ି ଫେରୁଥିବ। ସେଦିନ ଦ୍ୱିପ୍ରହରରେ ଖିଆପିଆ ସରିବା ପରେ ବଡ଼ ପୁଅ ସହିତ ମା' କି ଗୋଟେ ଗମ୍ଭୀର ବିଷୟ ଆଲୋଚନା କରୁଥିବେ ଦୀର୍ଘ ସମୟ, ଦିଶୁଥିବେ ଖୁବ୍ ବ୍ୟସ୍ତ ଓ ବିବ୍ରତ, ପୁଅ ସବୁ କଥା ଶୁଣୁଥିବ ଧୈର୍ଯ୍ୟର ସହ, ବୁଝୁଥିବ କଥାର ଗାମ୍ଭୀର୍ଯ୍ୟ। ତହିଁ ଆର ଦିନ ସକାଳୁ ଟ୍ରାକ୍ଟରରେ ପହଞ୍ଚୁଥିବ ଇଟା ବାଲି ସିମେଣ୍ଟ, ମିସ୍ତ୍ରୀ କୁଲି ବି ପହଞ୍ଚି ଯାଉଥିବେ, କାମ ଆରମ୍ଭ ହେଉଥିବ ଅଳ୍ପ ସମୟ ପରେ। ପ୍ରଥମେ ଲୋକଟି ସମୁଦ୍ରକୁ ଚାହିଁ ରହୁଥିବା ସେଇ ବଡ଼ ଝରକାକୁ ଇଟା ସିମେଣ୍ଟ ଦେଇ ମିଶେଇ ଦିଆଯାଉଥିବ କାନ୍ଥ ସହିତ, ତାପରେ ଘରର ଆଉ କେତୋଟି ଛୋଟ ଛୋଟ ମରାମତି କାମରେ ହାତ ଦେଉଥିବ ମିସ୍ତ୍ରୀ। ସନ୍ଧ୍ୟା ହେଲାବେଳକୁ ସରିଯାଇଥିବ ସବୁ କାମ, ବେଶ ପ୍ରଫୁଲ୍ଲିତ ଦିଶୁଥିବେ ମା, ତା ପାରିବାପଣର ପ୍ରମାଣ ଦେଇ

କମ୍ପିତ ଅନୁଭବ କରୁଥିବ ପୁଅ, ଦେହ ଖରାପ ଥିବାରୁ ବୁଢ଼ୀ ତାଙ୍କ କୋଠରୀରୁ ବାହାରିପାରୁନଥିବେ। ରାତିରେ ରନ୍ଧାଘରୁ ଚହଟି ଯାଉଥିବ ମାଂସ ତିଆରି ହେବାର ବାସ୍ନା। ଅଫିସ କାମ ସାରି ତିନି ଦିନ ପରେ ଦୂର ଜାଗାରୁ ଫେରୁଥିବ ଲୋକଟି, ମୁହଁରେ କ୍ଲାନ୍ତିର ଛାୟା ବାରି ହେଉଥିବ। ଡ୍ରଇଂ ରୁମ୍ରେ କିଛି ସମୟ ବସି ତାର ଯାତ୍ରା ଅନୁଭୂତି ଘର ଲୋକଙ୍କ ସହିତ ଖୁସିରେ ବାଣ୍ଟୁଥିବ। ପୋଷାକ ବଦଳାଇ ଗାଧୁଆ ଘରକୁ ପଶୁଥିବ, ଚା ପିଇ ସାରି ଘର ଭିତରେ ଏପଟ ସେପଟ ହେଉଥିବ। ହଠାତ୍ ତାକୁ କିଛି ଗୋଟେ ବଦଳି ଯାଉଥିବାର ଅନୁଭବ ହେଉଥିବ। ଯେଉଁ କୋଠରୀର ଝରକାରୁ ସମୁଦ୍ର ଦେଖି ହେଉଥିଲା ସେଇଠି ପହଞ୍ଚି ସେ ଆଶ୍ଚର୍ଯ୍ୟରେ ଦଣ୍ଡି ଛିଡ଼ା ହିଁ ରହିଯାଉଥିବ। ତାର ସେଇ ପ୍ରିୟ ଝରକା ମିଶିଯାଇଥିବ ଘରର କାନ୍ଥ ସହିତ। ଏକ ଅଚିନ୍ତନୀୟ ବିପର୍ଯ୍ୟୟ ଘଟିଥିଲା ପରି ଲୋକଟି ଚାହିଁଥିବ ସେଇ ନିର୍ଦ୍ଦିଷ୍ଟ ଜାଗାକୁ, ଯେଉଁଠୁ ଆଉ ଦେଖାଯାଉନଥିବ ସମୁଦ୍ର। ହଠାତ୍ ମନେ ହେଉଥିବ ଯେମିତି ସଂସାରରେ ସମସ୍ତ ବିଷାଦ ଓହ୍ଲାଇ ଆସିଲା ଲୋକଟିର ମୁହଁକୁ। ତାକୁ ଲାଗୁଥିବ ଝରକାକୁ ଯେ ଖାଲି ଇଟା ସିମେଣ୍ଟ ଦେଇ ବନ୍ଦ କରି ଦିଆଗଲା ତା ନୁହେଁ, ତା ସହିତ ତାକୁ ବି ଯେମିତି ଜୀବନ୍ତ କବର ଦେଇ ଦିଆଗଲା। ସବୁ କଥା ବୁଝିବା ପାଇଁ ତାକୁ ଆଦୌ ସମୟ ଲାଗୁନଥିବ। ତାର ମନେ ହେଉଥିବ ତା ଅବର୍ତ୍ତମାନରେ ସତେ ଯେମିତି ତା ବିରୁଦ୍ଧରେ ହୋଇଥିବା ଏକ ଜଘନ୍ୟ ଷଡ଼ଯନ୍ତ୍ର ସେ ଶିକାର ହୋଇଯାଇଛି। ସବୁକିଛି ସ୍ୱାଭାବିକ ଭାବେ ଚାଲିଥିବ ଘରେ, ସ୍ତ୍ରୀ ଲୋକଟିର ଆଚରଣରୁ ଜଣାପଡ଼ୁଥିବ ସତେ ଯେମିତି କିଛି ହିଁ ଘଟିନାହିଁ। ଆଦୌ ଘର କାମରେ ସେ ଲାଗିଥିବ ଖୁବ୍ ଆନନ୍ଦରେ। ଘରେ ପୁଅ ଝିଅଙ୍କ ପାଠପଢ଼ା ଟିଭି ଦେଖା ଚାଲିଥିବ ତା ହିସାବରେ। ପୋଷା କୁକୁରଟି ଘରେ ଏପଟ ସେପଟ ହେଉଥିବ, ସମୟ ବହିଯାଉଥିବ କାନ୍ଥ ଘଣ୍ଟା ଉପରେ, କ୍ୟାଲେଣ୍ଡର ଦେହରେ ଏବଂ ଆକାଶ ପିଠିରେ। ସୂର୍ଯ୍ୟାସ୍ତ ପରେ ମାଡ଼ି ଆସୁଥିବ ଅନ୍ଧାର। ରାତିରେ ସଭିଏଁ ଏକତ୍ରିତ ହେଉଥିବେ ଖାଇବା ଟେବୁଲ ପାଖରେ, ରାତ୍ରି ଭୋଜନ ସରିଯାଉଥିବ। ଲୋକଟି ଛାତରେ ବୁଲିବା ପାଇଁ ଉଠିଯାଉଥିବ, ବୁଲୁ ବୁଲୁ ସମୁଦ୍ରକୁ ଚାହିଁ ରହୁଥିବ ଦୀର୍ଘ ସମୟ। ସମୁଦ୍ର ମନେ ହେଉଥିବ ଅଧିକ ରହସ୍ୟମୟ। ତା ଆରଦିନ ସକାଳୁ ପାଗ ମେଘୁଆ ଥିବ, କେମିତି ଗୋଟେ ଅଜନିଆ ଅଜନିଆ ଲାଗୁଥିବ ଧରିତ୍ରୀ। ମଳିନ ପ୍ରଭାତରେ ସବୁକିଛି ଲାଗୁଥିବ ରଙ୍ଗହରା। ସ୍ତ୍ରୀ ଲୋକଟି ହାଇ ମାରି ଉଠି ବସିବ, ମୁହଁ ଧୋଇ ଝରକା କବାଟ ଫିଟେଇବାକୁ ଯାଉଥିବ। ହଠାତ୍ ତା ନଜର ପଡ଼ୁଥିବ ଲୋକଟି ଉପରେ, ପୂର୍ବରୁ ଯେଉଁ ଜାଗାରେ ବସୁଥିଲା ଠିକ୍ ସେହି ଜାଗାରେ ଚୌକିରେ ବସିଥିବ ଲୋକଟି। ସାମ୍ନାରେ ଥିବ କାନ୍ଥ, ସେହି କାନ୍ଥରେ ଲୀନ ହୋଇ ସାରିଥିବ ସେହି ପୁରୁଣା ଝରକା। ପାଗଳଙ୍କ ପରି ସାରା ରାତି ସେହି ଜାଗାରେ ବସି ବସି ଶୋଇଯାଉଛି ଲୋକଟି। ଏକଥା ଭାବି ରାଗରେ ଲୋକଟି ପାଖକୁ ମାଡ଼ି ଯାଉଥିବ ସିଏ, ତାକୁ ଉଠେଇବା ପାଇଁ ଜୋରରେ ହଲେଇ ଦେଉଥିବ ତାର କାନ୍ଥ। ମାତ୍ର ସେତେବେଳେ ସମୁଦ୍ର ମନସ୍କ ମଣିଷଟିର ଥଣ୍ଡା ଦେହ ଢଳି ପଡ଼ୁଥିବ ଚୌକିରୁ। ଏକ ଅଜଣା ଆତଙ୍କରେ ଥରି ଉଠୁଥିବ ସ୍ତ୍ରୀ ଲୋକଟି, ହଠାତ୍ ତାର ବିକଳ ଚିତ୍କାର ଦୋହଲେଇ ଦେଉଥିବ ଘରର ସମଗ୍ର ଅସ୍ତିତ୍ୱ।

ଗଳ୍ପଝର କାର୍ଯ୍ୟକ୍ରମରେ ଶୁଣୁଥିଲେ ଗାଳ୍ପିକ ମନୋଜ କୁମାର ପୂଜାରୀଙ୍କ ଗଳ୍ପ ସାମୁଦ୍ରିକ। ଉପସ୍ଥାପନା ରାଜୀବ ଲୋଚନ ଆଚାର୍ଯ୍ୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ବର୍ତ୍ତମାନ ପ୍ରଚାର କରୁଛୁ ଭକ୍ତଚରଣ ଦାସକୃତ ମଥୁରା ମଙ୍ଗଳ ଭାଗ 15।

ଭଗବତ ଗୀତାର ଦଶମ ଅଧ୍ୟାୟରେ ନିଜେ ଭଗବାନ ଶ୍ରୀକୃଷ୍ଣ ନିଜର ସର୍ବବ୍ୟାପକତା ଓ ଶ୍ରେଷ୍ଠତା ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି, ରୁଦ୍ରାଣାଂ ଶଙ୍କରଷ୍ଟସ୍ମି ବିଭେଷୋ ଯକ୍ଷରକ୍ଷସାଂ ବସୁନାଂ ପାବକଷ୍ଟସ୍ମି ମେରୁ ଶିଖରିଣାମହଂ। ସେଇ ମହାରୁଦ୍ର ଅଗ୍ନିତୁଲ୍ୟ ତେଜସ୍ୱୀ ଅଚଳ ମହାମେରୁଙ୍କର ମଥୁରାରେ ଚାଲିଛି ବିଚିତ୍ର ଲୀଳା। ସାଥିରେ ଅଛନ୍ତି ସହୋଦର ଶେଷ ନାଗ ଅନନ୍ତଙ୍କ ଅବତାର ବଳରାମ। ଅନଙ୍ଗ ଅପାଙ୍ଗରେ ପ୍ରିୟଜନ ଯେତେବେଳେ ସମ୍ମୋହିତ, ଅମିତ ବଳ ବିକ୍ରମରେ ସେତେବେଳେ ବିଦ୍ୱେଷୀ ଜନ ସନ୍ତ୍ରସ୍ତ। ଯେଉଁ ନୃତ୍ୟରଙ୍ଗରେ ବିପ୍ପଣୀ ଶୋଭିତ ମଥୁରାର ରାଜଦାଣ୍ଡରେ ଆନନ୍ଦ ନିର୍ଛରିଣୀର ପ୍ରବାହ ଭକ୍ତ ଅନ୍ତରରେ କରୁଛି ବିହ୍ୱଳ ଭାବର ସ୍ଫୁରଣ, ସେହି ରଙ୍ଗ ପୁଣି ଶତ୍ରୁ ପାଇଁ ହୋଇଯାଉଛି ମହାତାଣ୍ଡବ। ଜଟାକଟା ହସଂ ଭ୍ରମ ଭ୍ରମଂ ନିର୍ଲମ୍ପ ନିର୍ଛରି ବିଲୋଳ ବେଚିବହ୍ଲରି ବିରାଜମାନ ମୂର୍ଦ୍ଧନି ଧଗଧଗଧଗଚଳ ଲଲାଟ ପଟ୍ଟ ପାବକେ କିଶୋର ଚନ୍ଦ୍ରଶେଖରେ ରତିପତି କ୍ଷଣଂ ଗମ।

ଦୁଇଟି ସାମାନ୍ୟ ବାଳକ ମଥୁରାକୁ ଆତ୍ମୀୟତା ସୂତ୍ରରେ ବାନ୍ଧି ଦେଇଛନ୍ତି, ପୁଣି ଖେଳାଇ ଦେଇଛନ୍ତି ଧ୍ୱଂସର ତାଣ୍ଡବ ଲୀଳା। କଂସ ପାଇଁ ଅବିଶ୍ୱାସ୍ୟ ହେଲେ ବି ସମ୍ବାଦଟି ସତ୍ୟ, ତେବେ

ଯେଉଁ ବୀରମାନଙ୍କ ଗହଣରେ ରହି କଂସ ଆଶ୍ୱସ୍ତ, ସେମାନେ କୃଷ୍ଣ ବଳରାମଙ୍କୁ ନିହତ କରିବାରେ ଅସମର୍ଥ। ଶତ୍ରୁର ପଶ୍ଚାତ ଭାଗରେ ପ୍ରଦର୍ଶନ କରୁଥିବା ବାହସ୍ଫୋଟ ଆତ୍ମପ୍ରଶଂସା ନିରର୍ଥକ ନୁହେଁ ତ? ଯଦି ତାହା ସାର୍ଥକ, ଯଦି ତାହା ବିଶ୍ୱାସଯୋଗ୍ୟ, ତେବେ ରଜକକୁ ଏତେ ଦ୍ୱାରପାଳଙ୍କୁ ଦୁଇଟି ବାଳକ ହତ୍ୟା କଲେ କିପରି? ପୂଜନଦିଷ୍ଟ ଶୁଭଧନକୁ ଭାଙ୍ଗିଲେ କିପରି? ସମସ୍ତଙ୍କର ଆଶ୍ୱାସନା ସତ୍ତ୍ୱେ କଂସ ଶଙ୍କିତ ହେଉଛି। ନିଜ ମଧ୍ୟରେ ପ୍ରତ୍ୟୟ ସୃଷ୍ଟି ପାଇ ବୃଥା ଆସ୍ଫାଳନ କରୁଛି। ପ୍ରୟାଣ କାଳରେ ମହାକାଳ ଗର୍ଭରେ ଲୀନ ହେବା ପୂର୍ବରୁ ବନ୍ଧନାଶକ୍ତ ଜୀବ ପରି କଂସ ଛଟପଟ ହେଉଛି।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ବିଜୟିନୀ ଦ୍ୱୈତ କଣ୍ଠରେ ଗାଇଛନ୍ତି ହ୍ୟୁମାନ ସାଗର ଓ ଦୀପ୍ତିରେଖା ପାଢ଼ୀ। ଗୀତ ରଚନା ବିଜୟ ମଲ୍ଲ, ସଙ୍ଗୀତ ପ୍ରେମ ଆନନ୍ଦ।

ପରବର୍ତ୍ତୀ କଥାଚିତ୍ର ଡଟ୍ ପ୍ୟାନ୍ ଦ୍ୱୈତ କଣ୍ଠରେ ଗାଇଛନ୍ତି ଗୌରବ ଆନନ୍ଦ ଓ ଅର୍ପିତା ଚୌଧୁରୀ। ଗୀତ ରଚନା ରାକେଶ ଦାସ, ସଙ୍ଗୀତ ସୋମେଶ ଶତପଥୀ।

ଏଥର ଦ୍ୱୈତ କଣ୍ଠରେ ଗାଇଛନ୍ତି ସ୍ୱୟଂ ପାଢ଼ୀ ଓ ଜ୍ୟୋତିର୍ମୟୀ ନାୟକ। ଗୀତ ରଚନା ନିର୍ମଳ ପଣ୍ଡା, ସଙ୍ଗୀତ ଚନ୍ଦ୍ରକାନ୍ତ ସୁଆର, କଥାଚିତ୍ର ଦେଖା ହେଲା ପ୍ରେମ ହେଲା।

ଏଥର ଗାଇଛନ୍ତି ଋତୁରାଜ ମହାନ୍ତି। କଥାଚିତ୍ର ଡେଲିଭରି ବୟ। ଗୀତ ରଚନା କରିଛନ୍ତି ସୂର୍ଯ୍ୟନ ମହାପାତ୍ର। ସଙ୍ଗୀତ ବୈଦ୍ୟନାଥ ଦାସ।

ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମରେ ଶେଷରେ କଥାଚିତ୍ର ଦିଲ୍ ମୋର ମାନେନା ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ କଣ୍ଠଦାନ କରିଛନ୍ତି ସବିଶେଷ ମିଶ୍ର ଓ ଅନନ୍ୟା ଶ୍ରୀତମ ନନ୍ଦ।

ପ୍ରଚାର କଲୁ ଓଡ଼ିଆ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀ ବାଦନ। ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ଲଲିତ। ତବଲାରେ ସହଯୋଗ କରିଛନ୍ତି ଉସ୍ତାଦ ସଫତ ଅହମ୍ମଦ ଖାନ।